ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସର 31 ଦିନ, ଇଂରାଜୀ 2024 ମସିହା ଜୁନ୍ ମାସର 21 ତାରିଖ ରବିବାର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.1 ମେଗା ହରିଯୋଗ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58 ମିନିଟ୍।

କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ଶୁଣୁଥିଲେ ନୈବେଦ୍ୟର ପ୍ରଥମ ଭକ୍ତିଗୀତ, ରଚନା କରିଥିଲେ ସଚି ମହାନ୍ତି। ଏଥର କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା, ଶିଳ୍ପୀଙ୍କ କଣ୍ଠରେ ବନମାଳୀଙ୍କ ରଚନା।

ଶ୍ରୋତାବନ୍ଧୁ ଶୁଣନ୍ତୁ ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଗୀତ। କଣ୍ଠରେ ତୋଳିଛନ୍ତି ଶିଳ୍ପୀ ତୃପ୍ତି ଦାସ, ଶିଳ୍ପୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଶାରୀ ବ୍ୟବହାର ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପଞ୍ଚାୟତର ସରପଞ୍ଚକୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉଦ୍ଯାପିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଓ ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40°C ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ 2ଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍‌ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହେ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା ହେ ଔର ଏହି ତ ଯୋଗ କି ତାକତ ହେ। ଯୋଗ ସବକୋ ଯୋଡ଼ତା ହେ, ଯୋଗ ସବକୋ ସାଥ ଲାତା ହେ।
1: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍‌ରେ ଯୋଗ ଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100 ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12 ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ମସିହାଠାରୁ ଜୁନ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନସୁଲ ଜେନେରାଲ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ DCରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3 ଯୁଦ୍ଧପୋତ INS ଦୁନାଗିରି, INS ସଂଶୋଧକ ଏବଂ INS ଆଗ୍ରୟକୁ ନୌସେନାରେ ସାମିଲ କରିବେ।

0: ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, ସିସିଟିଭି ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର 100% କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ ସିସିଟିଭି ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ GPS ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ NTA ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ORS ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂ ସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16ଟି ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10ଟାରେ ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବା ବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3ଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 61ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବିମାନରେ ରାବଣ ମାରିଚ ରୂପୀ ବିଚିତ୍ର ମୃଗକୁ ବସାଇ ପଞ୍ଚବଟି ବନକୁ ଆଣିଲା। ଶୀଘ୍ର ସେ ଯାନରୁ ଓହ୍ଲେଇ ବିଚିତ୍ର ମୃଗ ବନରେ ବିଚରଣ କରିବାକୁ ଲାଗିଲା। ବୈଦେହୀଙ୍କ ଚତ୍ୱର ବା ଅଗଣାରେ ସେ ମୃଗ ଖେଳିବାରୁ ବୈଦେହୀ ରସିଲେ, ଅର୍ଥାତ୍ ତାଙ୍କର ମନ ବଳିଲା। ଲକ୍ଷ୍ମଣ କହିଲେ, ଏ ମୃଗ ନିଶ୍ଚୟ କପଟି ମାରିଚ, ସ୍ୱର୍ଣ୍ଣ ରତ୍ନମୟ ବାତାୟୁ ବା ହରିଣ କଥା କେବେ କ'ଣ ଶୁଣିଛ? ଶ୍ରୀରାମ କହିଲେ, ମୃଗ ହେଉ ବା ରାକ୍ଷସ ହେଉ, ମୁଁ ତାକୁ ମାରିବି। ସୀତାଙ୍କ ରକ୍ଷଣ ପାଇଁ ଲକ୍ଷ୍ମଣଙ୍କୁ ଭାର ଦେଇ ବାହାରିଗଲେ ରାମ। ସେ ମୃଗ ରାମଙ୍କୁ ବହୁ ଦୂରକୁ ନେଇ ତ୍ରାହି ଲକ୍ଷ୍ମଣ ବୋଲି ତିନିଥର ଡାକ ଦେଲା। ତାକୁ ଶୁଣି ଧୀର ବା ସ୍ୱାଭାବିକ ଭାବରେ ସ୍ଥିର ଓ ପଣ୍ଡିତ ଲକ୍ଷ୍ମଣ ବଧିର ବା କାଲ ପରି ରହିବାରୁ ବସୁମତୀ ପୁତ୍ରୀ ବା ପୃଥିବୀ କନ୍ୟା ସୀତା କହିଲେ, ହେ ସୌମିତ୍ରୀ ଲକ୍ଷ୍ମଣ, ସତ୍ୱର ବା ତୁରନ୍ତ ଯାଅ, ନିଶ୍ଚୟ ବିପତ୍ତି ପଡ଼ିଛି ଓ ସେ ତୁମ ନାମ ଧରି ଡାକୁଛନ୍ତି। ଲକ୍ଷ୍ମଣ କହିଲେ, ସତୀ, ସାରା ବିଶ୍ୱର ଏକମାତ୍ର ବୀର ରାମଙ୍କର ଏ ନିଶତ ବା କ୍ଳାନ୍ତ ବଚନ ହୋଇପାରେ କି? ଲକ୍ଷ୍ମଣ ଏପରି କହନ୍ତେ ମୈଥିଳି ସୀତା କହିଲେ, ଛଦ୍ମରେ ବା କପଟରେ ତୁମେ ବନଗମନ କରିଛ, ମୋତେ ଭରତର ବଲ୍ଲଭୀ ବା ଭାର୍ଯ୍ୟା କରାଇବାକୁ ପାଞ୍ଚିଛ, ମୁଁ ବୈଶ୍ୱାନର ବା ନିଆଁରେ ଝାସ ଦେବି କହି ଲକ୍ଷ୍ମଣ ପାଖରୁ ବାହାରିଗଲେ ସୀତା। ଲକ୍ଷ୍ମଣ କହିଲେ, ଭାଇ ଓ ମୁଁ ଏକ ଆତ୍ମା, କିନ୍ତୁ ତୁମେ ଭିନ୍ନ କରୁଛ। ଏହା କହି କୁପିତ ହୋଇ ବ୍ୟାଘ୍ରଗତିରେ ବାହାରିଗଲେ ଲକ୍ଷ୍ମଣ। ନିଜର ମୁଖ ଓ ହାତ ସବୁକୁ ଲୁଚାଇ ଯତିବେଶରେ ରାବଣ ଆସିଲା। ଭିକ୍ଷା ମାଗିବାରୁ ମହିଳା କହିଲେ, କ୍ଷଣେ ବସ, ମୋ ଈଶ ବା ପ୍ରଭୁ ଆସନ୍ତୁ। ରାବଣ ପରିହାସ କରି କହିଲା, ଈଶ ବା ଈଶାନ ପ୍ରଭୁ ମହାଦେବ କ'ଣ ଏ ବନରେ ବାସ କଲେଣି କି? ବୈଦେହୀ କହିଲେ, ମୁଁ ଧବ ଅର୍ଥରେ ଈଶ ବୋଲି କହିଲି, ଧବ ଅର୍ଥାତ୍ ବୃକ୍ଷ। ରାବଣ କହିଲା, ବୃକ୍ଷମାନେ କ'ଣ ଯିବା ଆସିବା କରନ୍ତି? ମୋ ସ୍ୱାମୀ ବଲ୍ଲଭ ବା ସ୍ୱାମୀ ରାଘବ ବୋଲି ସୀତା କହିବାରୁ ରାବଣ କହିଲା, ସମୁଦ୍ର ରାଘବ ମତ୍ସ୍ୟର ପୁଣି ତୋର ସାଥିରେ କି ବିଳାସ? ପାର୍ଥିବୀ ବା ପୃଥିବୀ କନ୍ୟା ସୀତା କହିଲେ, ଯତି ବା ସନ୍ନ୍ୟାସୀ ହୋଇ ବକ୍ରୋକ୍ତି ବା ବଙ୍କା ଟଙ୍କା କଥା କ'ଣ କହୁଛ? ଏହା ଶୁଣି ରାବଣ ନିଜ ମୂର୍ତ୍ତି ଧାରଣ କଲା ଏବଂ ବଳ ପ୍ରୟୋଗରେ ସୀତାଙ୍କୁ ନେବାକୁ ବାହାରିଲା।

0: ହ୍ୟାଲୋ କାଶବାଣୀ,
1: ହ୍ୟାଲୋ ଦାଦା, ନମସ୍କାର।
0: ନମସ୍କାର ଆଜ୍ଞା।
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ହଁ ହଁ, ଦୀକ୍ଷା ଗୋପାଳ ଭଉଣୀ କେମିତି ଅଛନ୍ତି? ଭଉଣୀ
1: ଜ୍ୱର ହେଲା କି କେମିତି ତ ମୁଁ ଜାଣିପାରିଲିନି, ମୋ ପାଟି ଯାକ ସବୁ ଘା ହେଇଯାଇଥିଲା। ମୁଁ ତ ସୁସ୍ଥ ହେଇଗଲି, ଭଗବାନ ମୋତେ ସୁସ୍ଥ କରିଦେଲେ, ତେଣୁ ମୁଁ ଗୋଟେ ଭଜନ ହିଁ ଶୁଣିବି।
0: କେଉଁ ଭଜନ ଶୁଣିବାକୁ ଚାହୁଁଛନ୍ତି?
1: ପ୍ରଭୁ ଜଗନ୍ନାଥଙ୍କର ଗୋଟେ ଭଜନ ଶୁଣେଇଦେବେ ଦାଦା, ଯେକୌଣସି ହେଲେ ବି ଗୋଟେ ଭଜନ ଶୁଣେଇଦେବେ।
0: ଠିକ ଅଛି, ପ୍ରଭୁ ଜଗନ୍ନାଥଙ୍କର ଏଇ ଭଜନ ଆପଣଙ୍କୁ ଆମେ ଶୁଣାଉଛୁ।
2: ଜଗନ୍ନାଥ ତୁମେ ଯଦି

0: ହ୍ୟାଲୋ ଆକାଶବାଣୀ।
1: ହ୍ୟାଲୋ ସାର୍, ମୁଁ ବଣେଇ କେନ୍ଦ୍ରି କଳାରୁ ଅଶୋକ ପତି କହୁଥିଲି।
0: ଆଜ୍ଞା ଆଜ୍ଞା ଅଶୋକ ଭାଇ, ବହୁତ ଦିନ ପରେ ଆପଣଙ୍କର ଟେଲିଫୋନ ଆମ ଏଇ କାର୍ଯ୍ୟକ୍ରମକୁ ଲାଗିପାରିଛି।
1: ହଁ ଆଜ୍ଞା, ବହୁତ ଦିନ ହେଇଗଲାଣି, ମୁଁ ଲଗଉଛି ଚେଷ୍ଟା କରେ କିନ୍ତୁ ହୁଏ ନାହିଁ।
0: କେମିତି ଅଛନ୍ତି ଆଜ୍ଞା?
1: ଆଜ୍ଞା ଭଲ ତ ଅଛି।
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ସୁମନ କଲ୍ୟାଣପୁର ଚାଲି ଯାଇଛନ୍ତି, ତାଙ୍କର ଗୋଟିଏ ଭଲ ଗୀତ ଯିଏ ଦେବେ ଆଜ୍ଞା, ତାଙ୍କର ଗୀତ ଗୁଡିକ ଭାରି ମନଲୋଭା, ତେଣୁ ତାଙ୍କର ଯେକୌଣସି ଗୋଟେ ଗୀତ ଦେବେ ଆଉ ସବୁ ଭାଇ ଭଉଣୀ ମାନଙ୍କୁ ଡେଡିକେଟ କରିବା ସହିତ ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ କରୁଛି।
0: ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ଯେଉଁମାନଙ୍କୁ ଡେଡିକେଟ କରିଛନ୍ତି ଆମେ ସେମାନଙ୍କୁ ଡେଡିକେଟ କରିଦଉଛୁ, ଆଉ ଆପଣଙ୍କୁ ଶୁଣଉଛୁ ଆରପାରିକୁ ଚାଲି ଯାଇଥିବା ବରିଷ୍ଠ କଣ୍ଠଶିଳ୍ପୀ, ବିଶିଷ୍ଟ କଣ୍ଠଶିଳ୍ପୀ, ଭାରତୀୟ ସଙ୍ଗୀତ ଜଗତର ସୁମନ କଲ୍ୟାଣପୁରଙ୍କର ଏଇ ମନଛୁଆଁ ଗୀତ।

0: ବୁଝିଲେ କି ନାହିଁ, କହୁ କହୁ ଜାଣିଦେବି, ବୁଝିଲେ କି ନାହିଁ, ଆପଣଙ୍କ କଣ୍ଠ ସ୍ୱରରୁ ମୁଁ ସାଙ୍ଗେ ସାଙ୍ଗେ ଜାଣିଦେବି ଆପଣ ଦୁଃଖରେ ଅଛନ୍ତି କି ସୁଖରେ ଅଛନ୍ତି, କି ଆପଣଙ୍କ ଉତ୍ଫୁଲ୍ଲିତ ଅଛନ୍ତି, କି ଆପଣ ବିଷାଦରେ ଅଛନ୍ତି, ସାଙ୍ଗେ ସାଙ୍ଗେ ଜାଣିଦେବି,
1: ସାଙ୍ଗେ ସାଙ୍ଗେ ଜାଣିଦେଲେ ଆପଣ
0: ଜାଣିଦେଲି ଆପଣଙ୍କ ମନର କଥାଟା ମୁଁ ଜାଣିଦିଏ, ବୁଝିଲେ କି ନାହିଁ, ଆପଣଙ୍କ ମନ ପସନ୍ଦର ଗୀତ ସମୟର ଚକ ଯାଏ ଘୁରି ଘୁରିକା ଦୈବ ଦୌଡ଼ି ଓଡ଼ିଆ କଥା ଚିତ୍ରର ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ।
1: ହ୍ୟାଲୋ ଆକାଶବାଣୀ ସାର୍, ନମସ୍କାର।
0: ନମସ୍କାର ଆଜ୍ଞା,
1: ମୁଁ କାଳିଚରଣ ମୁର୍ମୁ, ରାଜବନ ରାଇସୁଆରୁ କହୁଛି। ଆଜ୍ଞା
0: ଆଜ୍ଞା, ଆମ କେନ୍ଦୁଝର ଜିଲ୍ଲା ରାଇସୁଆରୁ କହୁଛନ୍ତି। ଆପଣ କେମିତି ଅଛନ୍ତି କାଳି ଭାଇ?
1: ଭଲରେ ଅଛି ଆଜ୍ଞା। ଆଗତୁରା ବିହନ ସଂଗ୍ରହ ପାଇଁ ଯାଇଥିଲି ଗୋଦାମକୁ, ବଡବିଲ ବସ୍ ଷ୍ଟାଣ୍ଡ ପାଖ କୃଷି
0: ନିର୍ଦ୍ଦେଶକଙ୍କ
1: କାର୍ଯ୍ୟାଳୟକୁ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଠିକ
1: ଆଜ୍ଞା। ଗୀତ ଶୁଣେଇବେ ରାଜା ଓ ରଙ୍କ ମେରା ନାମ ହେ ଚାମିଲି, ସେଇ ଗୀତଟା ଆଜ୍ଞା ଧମରୁଧର ମହାନ୍ତ ଆଉ ସମସ୍ତ ସାଥୀ ଶ୍ରୋତାଙ୍କୁ ଡେଡିକେଟ କରିଦେବେ। ଆଜ୍ଞା
0: ଠିକ ଅଛି, ଆପଣଙ୍କ ଅନୁରୋଧରେ ଆମେ ରାଜା ଓ ରଙ୍କ ଚଳଚ୍ଚିତ୍ରର ଏଇ ଗୀତ ଶୁଣାଉଛୁ। ଆଉ ଆପଣ ଯେଉଁମାନଙ୍କୁ ଡେଡିକେଟ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ କରିଦେଉଛୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଆକାଶବାଣୀ,
0: ପରିଚୟ ଦିଅନ୍ତୁ। ଆଜ୍ଞା
1: ନମସ୍କାର। ଆଜ୍ଞା, ମୁଁ କହୁଛି ମହନ୍ତ ପଲେଇ ଅରାରୁ।
0: ଅରା କୋଉ ପାଖରେ? ଆଜ୍ଞା,
1: ରାଇସାରୁ ଟିକେ ଲେଫ୍ଟ ମାରିବାକୁ ପଡ଼ିବ, 15-20 କିଲୋମିଟର ଭିତରେ।
0: ମହାଦେଇଯୋଡ଼ା ରାସ୍ତା?
1: ହଁ, ମହାଦେଇ ଜିଲ୍ଲାରୁ ଆଉ 10-12 କିଲୋମିଟର ଆଗରେ।
0: ଆପଣ ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଛନ୍ତି?
1: ଆଜ୍ଞା, ମୁଁ ତ ବହୁତ ପୁରୁଣା ଶ୍ରୋତା।
0: ଠିକ୍ ଅଛି, ଆଜି କୁହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ।
1: ଦିଲ୍ଲୀକାର ହିସାବ ଗୋଟେ ଫିଲ୍ମ ଅଛି ଆଜ୍ଞା, ସେଇଥିର ଗୀତ ଦେବେ, ସାଧନ ସାଧନ ଗୀତ।
0: ଆପଣ କରିଥିବା ଅନୁରୋଧର ଗୀତଟିକୁ ଶୁଣାଉଛୁ।

0: শ্রোতা বন্ধু, সময়ের ইশারে আজ কার্যক্রমক ইট রকুছু। কার্যক্রমের শেষে আপনার কহি রকুছু, আমার এই কার্যক্রম রেকর্ডিং হুয়ে প্রত্যেক গুরুবার পূর্বাহ্ন 10:30 রু 11:30 মধ্যে। আমার টেলিফোন নম্বর হচ্ছে 06766258356। টেলিফোন নম্বর পুনি থরে কই রকুছু 06766258356। আউ গোটিয়ে কথা মধ্যে আমি কই রকুছু, যে শ্রোতাবন্ধু মানে এই সপ্তাহে আম পাখক এই কার্যক্রমক টেলিফোন করে সে তিন মাস ব্যবধানরে এই কার্যক্রমরে সামিল হওয়া আমি অনুরোধ করুছু। তবে কার্যক্রমর পরিসরর এটি দিয়ন্তু বিদায়, নমস্কার।
1: समृद्ध ओडिशार स्वप्न को साकार करिबा पाई उभय स्वास्थ्य और शिक्षा दिगरे अनेक जुगांतकारी पदक्षेप ग्रहण करिछंती लोकंक सरकार।
2: सुस्थ ओडिशा पाई आयुष्मान भारत और गोपबंधु जन आरोग्य योजना माध्यम रे कोटी कोटी लोक पाउछंती कैशलेस चिकित्सार सुविधा। आयुष्मान आरोग्य मंदिर प्राथमिक स्वास्थ्य केन्द्र उन्नतीकरण भली अन्यान्य पदक्षेप लोकंक कल्याण पाई निया जाउछि।
1: सेहि भली शिक्षा क्षेत्रे गोदावरी समिश्र आदर्श प्राथमिक विद्यालय माध्यम रे ग्रामांचल रे गुणात्मक प्राथमिक शिक्षा रे उन्नति करा जाउछि। शिशु बाटिका শিশু উপকৃত ও এসসিবিসি ছাত্রছাত্রীঙ্କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
0: ଶେଷ ହେଲା ଶ୍ରୋତାବନ୍ଧୁମାନଙ୍କ ସହ ଅନ୍ତରଙ୍ଗାଳାପର ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଭାସ୍କର ଚନ୍ଦ୍ର ମିଶ୍ର, ବୈଷୟିକ ସହାୟତା ପ୍ରଦାନ କରିଥିଲେ କରଣ ଟୁଡୁ ଏବଂ ମେଘନାଦ ମହାନ୍ତ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସେଥିପାଇଁ କୁହାଯାଇଥାଏ, ଯେପରି ଅର୍ଣ୍ଣ ସେପରି ମନ, ଯଥା ଆହାର ତଥା ବିଚାର, ଯଥା ବିଚାର ତଥା ଆଚାର। ତାମସିକ ଆହାର ମନ ଓ ଶରୀରକୁ ଜଡ଼ କରେ, ରାଜସିକ ଆହାର ମନକୁ ଅସ୍ଥିର କରେ। ଯେଉଁଠାରେ ସାତ୍ତ୍ୱିକ ଆହାର ମନକୁ ଶାନ୍ତ ଓ ସ୍ଥିର କରି ସାଧନା ଓ ସୁସ୍ଥ ଜୀବନ ପାଇଁ ସହାୟକ ହୁଏ। ସାଧାରଣ ଭାଷାରେ ଆମେ ବଞ୍ଚି ରହିବା ଏବଂ ଶକ୍ତି ପାଇବା ପାଇଁ ଦୈନନ୍ଦିନ ଯେଉଁ ଖାଦ୍ୟ ଗ୍ରହଣ କରୁ ତାହା ହିଁ ଆହାର। କିନ୍ତୁ ଯୋଗଶାସ୍ତ୍ର ଅନୁସାରେ ଆହାର କେବଳ ପେଟ ପୂରାଇବା ପାଇଁ ନୁହେଁ, ବରଂ ଏହା ଆମର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଚେତନାକୁ ପରିପୁଷ୍ଟ କରେ। ଯେଉଁ ଆହାର ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ପ୍ରଦାନ କରି ଆନନ୍ଦ ଓ ଶକ୍ତି ଯୋଗାଏ ସେହି ଆହାରକୁ ଉତ୍ତମ ଆହାର କିମ୍ବା ଅମୃତ ଆହାର ବୋଲି କୁହାଯାଏ। ଏପରି ଆହାର ସ୍ୱାଦିଷ୍ଟ, ଶକ୍ତିବର୍ଦ୍ଧକ ଏବଂ ଦୀର୍ଘ ଆୟୁ ପ୍ରଦାନ କରି ବୋଲି ଗଣ୍ୟ। ଛାନ୍ଦୋଗ୍ୟ ଉପନିଷଦରେ କୁହାଯାଇଛି, ଆହାର ଶୁଦ୍ଧୌ ସତଶୁଦ୍ଧି, ଅର୍ଥାତ୍ ଆମର ଆହାର ଯଦି ଶୁଦ୍ଧ ଏବଂ ପବିତ୍ର ହେବ ତେବେ ଆମର ଅନ୍ତଃକରଣ ବା ମନ ମଧ୍ୟ ସ୍ୱତଃ ଶୁଦ୍ଧ ହୋଇଯିବ। ଆହାର ଶୁଦ୍ଧ ହେଲେ ଚିତ୍ତ ଶୁଦ୍ଧ ହୁଏ, ଚିତ୍ତ ଶୁଦ୍ଧ ହେଲେ ସ୍ମୃତି ସ୍ଥିର ହୁଏ, ସ୍ମୃତି ସ୍ଥିର ହେଲେ ହୃଦୟର ସମସ୍ତ ଗ୍ରନ୍ଥି, ଅଜ୍ଞାନ, ଆସକ୍ତି, ବନ୍ଧନ ଖୋଲିଯାଏ ଏବଂ ମୋକ୍ଷ ଲାଭ ହୁଏ। ଆହାର ଶବ୍ଦର ଅର୍ଥ କେବଳ ଭୋଜନ ନୁହେଁ, ଯାହା କିଛି ଆମେ ଇନ୍ଦ୍ରିୟ ଓ ମନ ଦ୍ୱାରା ଗ୍ରହଣ କରୁଛୁ ସେସବୁ ବି ଆହାର। କିନ୍ତୁ ଶାରୀରିକ ଦୃଷ୍ଟିରୁ ଆହାର ହେଉଛି ସେହି ପଦାର୍ଥ ଯାହା ଶରୀରକୁ ପୋଷଣ, ଶକ୍ତି ଓ ରୋଗ ପ୍ରତିରୋଧକ କ୍ଷମତା ଦେଇଥାଏ। ଆହାର ବିଷୟରେ ମହର୍ଷି ଚରକଙ୍କର ଗୋଟିଏ ଦୃଷ୍ଟାନ୍ତ ବହୁତ ସୁନ୍ଦର। ଥରେ ମହର୍ଷି ନିଜ ଶିଷ୍ୟମାନଙ୍କୁ ପଚାରିଲେ, କୋରକ କୋରକ କୋରକ, କିଏ ରୋଗୀ ନୁହେଁ, ଅର୍ଥାତ୍ ସୁସ୍ଥ କିଏ। ମହର୍ଷିଙ୍କ ପ୍ରବୁଦ୍ଧ ଶିଷ୍ୟ ବାଘଭଟ୍ଟ ଉତ୍ତର ଦେଲେ, ହିତ ଭୁକ୍ ମିତ ଭୁକ୍ ଋତୁ ଭୁକ୍, ଅର୍ଥାତ୍ ହିତକାରୀ, ଉଚିତ ମାତ୍ରା ଏବଂ ଋତୁ ଅନୁକୂଳ ଭୋଜନ କରୁଥିବା ବ୍ୟକ୍ତି ସୁସ୍ଥ ଅଟେ। ଆହାର ବୋଲି ସେହି ଆହାରକୁ କୁହାଯାଏ ଯାହା ଶରୀର, ମନ ଓ ଚେତନା ତିନୋଟିକୁ ସମତୁଳିତ ଓ ପବିତ୍ର ରଖେ। ଯୋଗଶାସ୍ତ୍ର ଅନୁସାରେ ଆହାର କେବଳ ପେଟ ଭରିବା ପାଇଁ ନୁହେଁ, ବରଂ ମନୋଭାବ, ବୁଦ୍ଧି ଓ ଆଚରଣକୁ ମଧ୍ୟ ଗଢ଼ି ତୋଳେ। ଯାଦୃଶଂ ଭକ୍ଷତେ ଅର୍ଣ୍ଣଂ ବୁଦ୍ଧି ଭବତି ତାଦୃଶୀ, ଅର୍ଥାତ୍ ଆମେ ଯେପରି ଆହାର କରୁ ଆମ ବୁଦ୍ଧି ସେହିପରି ହୁଏ। ଭାରତୀୟ ଯୋଗ ଦର୍ଶନରେ ମଣିଷର ଶରୀର, ମନ ଓ ଚେତନା ଉପରେ ଆହାରର ପ୍ରଭାବକୁ ଆଧାର କରି ଆହାରକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଭାବେ ବିଭକ୍ତ କରାଯାଇଛି। ଭଗବତ ଗୀତାରେ ସପ୍ତଦଶ ଅଧ୍ୟାୟର 8, 9 and 10 ଶ୍ଲୋକରେ ଏହି ତିନି ପ୍ରକାର ଆହାର ମଧ୍ୟ କହିଥାଏ। ସାତ୍ତ୍ୱିକ ଆହାର ମନୁଷ୍ୟକୁ ଦୀର୍ଘାୟୁ, ଶୁଦ୍ଧ ସତ୍ୱ, ଶାରୀରିକ ବଳ, ରୋଗମୁକ୍ତି, ସୁଖ ଓ ଆନନ୍ଦ ପ୍ରଦାନ କରେ। ତାଜା ଫଳ ଓ ଶାକ ସବ୍ଜି, ଅଙ୍କୁରିତ ଶସ୍ୟ, ଦୁଧ, ଦହି, ମୁଗ, ଡାଲି, ଫଳ ଓ ଗୁଡ଼ ଇତ୍ୟାଦି ସାତ୍ତ୍ୱିକ ଆହାରରେ ଆସିଥାଏ। ତୀକ୍ଷ୍ଣ, ଖଟା, ଲୁଣିଆ, ଅତ୍ୟଧିକ ଉଷ୍ମ, କଟୁ, ରୁକ୍ଷ ଓ ଦାହକାରୀକୁ ରାଜସିକ ଆହାର କୁହାଯାଇଥାଏ। ଏହା ଶରୀରକୁ ଉତ୍ତେଜନା, ମନକୁ ଚଞ୍ଚଳତା ଓ ଆତ୍ମାକୁ ଅସ୍ଥିରତା ଦେଇଥାଏ। ଅଧିକ ମସଲା, ଚା, କଫି, ଫାଷ୍ଟଫୁଡ଼, ତେଲ ଭଜା ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ, ଯାହା ବାସି, ରସହୀନ, ପୁତିଗନ୍ଧିତ, ପର୍ଯ୍ୟୁଷିତ ଅର୍ଥାତ୍ ବହୁଦିନ ରହିଥିବା ଆହାରକୁ ତାମସିକ ବୋଲି କୁହାଯାଏ। ଏହା ଶରୀରକୁ ଅଳସ, ମନକୁ ଅନ୍ଧକାର ଓ ଆତ୍ମାକୁ ଅବନତିରେ ପହଞ୍ଚାଏ। ବାସି ଖାଦ୍ୟ, ଅତ୍ୟଧିକ ପ୍ରସେସ୍ ଖାଦ୍ୟ, ମଦ୍ୟପାନ ଆଦି ତାମସିକ ଖାଦ୍ୟରେ ଆସିଥାଏ। ଆୟୁର୍ବେଦର ସିଦ୍ଧାନ୍ତ ଅନୁଯାୟୀ ସମତୁଳିତ ଭୋଜନରେ ମଧୁର, ଅମ୍ଳ, କଟୁ ଓ କଷାୟ ରସ ସମ୍ମିଳିତ ହେବା ଆବଶ୍ୟକ। ଭୋଜନ ବ୍ୟକ୍ତିର ନିଜ ପ୍ରକୃତି, ବାତ, ପିତ, କଫ ଅନୁକୂଳ ହେବା ଉଚିତ। ବୟସ, ଦେଶ, କାଳ, ଋତୁ ଏବଂ ଦିନରାତିର ଭେଦ ଅନୁସାରେ ଖାଦ୍ୟ ପଦାର୍ଥର ସେବନ କରିବା ଆବଶ୍ୟକ। ଆହାରର ମୂଳ ଲକ୍ଷ୍ୟ ହେଉଛି ମିତାହାର। ହଟଯୋଗ ପ୍ରଦୀପିକା ଅନୁସାରେ ପେଟର ଦୁଇ ଭାଗ ଖାଦ୍ୟରେ, ଏକ ଭାଗ ଜଳରେ ପୂର୍ଣ୍ଣ କରିବା ଉଚିତ ଏବଂ ବାକି ଏକ ଭାଗ ବାୟୁ ଚଳାଚଳ ପାଇଁ ଶୂନ୍ୟ ରଖିବା ଉଚିତ, ଯାହାଦ୍ୱାରା ହଜମ ପ୍ରକ୍ରିୟା ସହଜ ହୁଏ। ଭୋଜନରେ ଆଚରଣର ବି ମର୍ଯ୍ୟାଦା ରହିଥାଏ, ଯେପରି ଭୋଜନ ଆରମ୍ଭରେ ଓମ୍ ସ୍ମରଣ ବା ଗାୟତ୍ରୀ ଆଦି ମନ୍ତ୍ର ଜପ ଓ ଆଚମନ, ମୌନ ଓ ଶାନ୍ତ ମନରେ ଭୋଜନ, ଭଲ ଭାବରେ ଚୋବାଇ କରି ଭୋଜନ କରିବା, ଅତି ଭୋଜନ ନ କରିବା, କୃତଜ୍ଞତା ସହ ଭୋଜନ। ଆହାର କେବଳ ଖାଦ୍ୟ ନୁହେଁ, ଏହା ଏକ ସଂସ୍କାର ଏବଂ ସୁସ୍ଥ ଜୀବନଶୈଳୀ। ସାତ୍ତ୍ୱିକ, ମିତାହାରୀ, ସମୟୋପଯୁକ୍ତ, ଋତୁ ଉପଯୁକ୍ତ ଭୋଜନ ଶରୀରକୁ ପୋଷଣ ଦେଇ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ, ପାଚନ ତନ୍ତ୍ରକୁ ସୁଦୃଢ଼ କରେ ଏବଂ ମନକୁ ଶାନ୍ତ, ସନ୍ତୁଳିତ ଓ ସକାରାତ୍ମକ କରେ। ଏହା ଶରୀର, ମନ ଓ ଆତ୍ମାରେ ସମନ୍ୱୟ ସୃଷ୍ଟି କରି ସୁସ୍ଥ, ସୁଖମୟ ଓ ଦୀର୍ଘ ଜୀବନର ପଥ ପ୍ରଶସ୍ତ କରେ।
4: ଶୁଣିଲେ ବିଶେଷ ଆଲୋଚନା ଆହାର ଶୁଦ୍ଧ ସତ୍ତ୍ୱଶୁଦ୍ଧି, କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲାଗୀତ ପ୍ରଚାର କରିବ ଦିନ 1:10 PM ଶିଳ୍ପୀ କେତେ ପ୍ରକାଶ ମହାପାତ୍ର ଏବଂ ଏ ମହେଶ୍ୱର ରାଓ। ଓଡ଼ିଶୀ କୀର୍ତ୍ତନ ଦିନ 1:30 PM ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12:00। ଏଥିରେ ଶୁଣିବେ ଶ୍ରୋତାଙ୍କ SMS ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ। ଧୁଡ଼ୁକି ଗୀତ ଦିନ 1:10 PM ପରିବେଷଣ କରିବେ ସର୍ବେଶ୍ୱର ପାତ୍ର। ନାରୀମହଲ ଦିନ 1:20 PM ଏଥିରେ ଶୁଣିବେ ଅନ୍ତର୍ଜାତୀୟ ଯୋଗ ଦିବସ ଏ ସମ୍ପର୍କରେ ଯୋଗ ପ୍ରଶିକ୍ଷିକା ପ୍ରଣତି ସ୍ୱାଇଁଙ୍କ ସହ ଆଲୋଚନା। ଆପଣଙ୍କ ଚିଠି ଦିନ 2:45 PM ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00 ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10 PM। ଅସରନ୍ତି ଅପରାହ୍ନ 3:25 PM ଆକାଶବାଣୀରୁ କୃଷି ଶିକ୍ଷା ପ୍ରଚାର କରିବ ଅପରାହ୍ନ 4:00। ଏଥିରେ ଶୁଣିବି କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟାମ, ଆଲୋଚିକା ନିରୁପମା ଆଚାର୍ଯ୍ୟ। ଚିରହରି ଅପରାହ୍ନ 4:30 PM ଏଥିରେ ଶୁଣିବେ ଶ୍ରୋତାଙ୍କ SMS ମାଧ୍ୟମରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଆଲବମ୍ ଗୀତ। ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 PM ସ୍ମୃତିର ପାହାଚ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ଆକାଶବାଣୀର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ସୁଧା ମିଶ୍ରଙ୍କ ସହ ସାକ୍ଷାତକାର। ଯୁବବାଣୀ ଅପରାହ୍ନ 5:30 PM ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 55ତମ ଭାଗ ପ୍ରଚାର କରିବେ 6:10 PM ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ICCI ମହିଳା T20 କ୍ରିକେଟ ବିଶ୍ୱକପ୍ର ସିଧା ପ୍ରସାରଣ ଶୁଣିପାରିବେ 6:30 PM 6:39 PM 6:55 PM 7:14 PM 7:30 PM 8:45 PM ଏବଂ 9:15 PM 10:45 PM ପର୍ଯ୍ୟନ୍ତ। ବରଗଡ଼ ଜିଲ୍ଲାର ହାଲଚାଲ ଶୁଣିବି। ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ 7:25 PM ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ ପ୍ରଚାର କରିବ ରାତି 10:45 ରାଗ ମାରୁ ବିହାଗ।

ଶ୍ରୋତାମାନଙ୍କୁ ଏଠାରେ ଆଉ ଥରେ କହି ରଖୁଛୁ ଯେ ନାରୀ ମହଲ ପ୍ରଚାର କରିବ ଦିନ ଗୋଟିଏ ବାଜି 20 ମିନିଟ୍ରେ ଏଥିରେ ଶୁଣିବେ ଅନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ ଯୋଗ ପ୍ରଶିକ୍ଷିକା ପ୍ରଣତି ସ୍ୱାଇଙ୍କ ସହ ଆଲୋଚନା ଆପଣଙ୍କ ଚିଠି ଦିନ 2:45 ଆକାଶବାଣୀରୁ କୃଷି ଶିକ୍ଷା ପ୍ରଚାର କରିବ ଅପରାହ୍ନ 4:00 ଏଥିରେ ବିଷୟ ରହିଛି କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟାମ ଆଲୋଚିକା ନିରୁପମା ଆଚାର୍ଯ୍ୟ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା

0: କାର୍ଯ୍ୟକ୍ରମର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଦେଖିଲୁ
5: ବାପା, ମୁଁ ପେ କରୁଛି, ନୋ ସିଗନାଲ।
6: ଏବେ କଣ କରିବ?
5: ଫ୍ରି ୱାଇଫାଇ ଅଛି ନା?
4: ବୋକା, ସୁଧୁରି ଯା।
6: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ,
5: ମାନେ ଫ୍ରଡ୍ କୁ କର ବାଏ ବାଏ।
6: RBI କହେ
3: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ କ୍ଷେତ୍ରପ୍ରକାଶ ମହାପାତ୍ର।

ଶିଳ୍ପୀଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନା। ମେଘର ହାତରେ ତୁମରି ଚିଠି ପୌତ ଦୋଳରେ ଆସିଛି ଭାସି, ତୁମ ଅନୁରାଗ ଭାଷାରେ ମୁଭିଛି ବରସାର ଗୀତ ଗାଉଛି ବସି।

0: ସାଇବର କ୍ରାଇମ ହେଲ୍ପଲାଇନ 1930 ମନେ ରଖନ୍ତୁ। SBI ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ବୃନ୍ଦାବନ ଜେନାଙ୍କ ଅନ୍ୟ ଏକ ରଚନାରୁ ଗାଇଛନ୍ତି କ୍ଷତିପ୍ରକାଶ ମହାପାତ୍ର। ଜୀବନକୁ କିଏ ଦେଖିଛ କି ବନ୍ଧୁ, ମୋତେ ତରେ କହିଦିଅ, କେଉଁଠି ଥାଏ ସେ, କେଉଁଠି ନଥାଏ, କେମିତିକା ତାର ଦେହ।

ରଙ୍ଗଦେ ରଙ୍ଗଦେରେ ଏଣି ନୟନି ବେରଙ୍ଗ କଲା ମୋତେ ତୋ ଚୋରା ଚାହାଣି। ଶିଳ୍ପୀ ଏ ମହେଶ୍ୱର ରାଓ। ଶିଳ୍ପୀଙ୍କ କଣ୍ଠରେ କୁଳମଣି ଦାସଙ୍କ ରଚନା।

0: ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ ସଦାନନ୍ଦ ପାଣି, ଦଣ୍ଡଧର ପାଣି, ପୀତବାସ ନାୟକ ଏବଂ ଦାସରଥୀ ରାଉତ।

0: ନିନ୍ଦା ବାକ୍ୟ ଯେତେବେଳେ ପଣ୍ଡିତଙ୍କ ଠାରୁ ଶୁଣିଲେ ଦାରୁଣ ବ୍ୟଥା ଲାଗିଲା ମହାପ୍ରଭୁଙ୍କର ହୃଦୟକୁ। ତେଣୁ ଘରକୁ ଗଲେ ଚିନ୍ତା କଲେ
1: କଣ କଲେ,
0: ନ ମାନିନ ମୂର୍ଖ ଭାବେ ବୁଢ଼ି ନ ମରନ୍ତି ସର୍ବେ, ଏତେ ଭାବି କରିଲେ ଗମନ ନିଜ ଭୁବନକୁ।

ଏହା ଚିନ୍ତା କରି ପ୍ରଭୁ ପହଞ୍ଚିଗଲେ ନିଜ କକ୍ଷରେ। କ୍ରମଶଃ ରାତ୍ରି ହେଇଛି, ନିତ୍ୟ କର୍ମ ସାରି ଶୟନ କକ୍ଷକୁ ଯାଇଛନ୍ତି। ଗୋଟିଏ ପଦ ରଙ୍ଗାଜୀବୀ ଗଙ୍ଗାଧର ମେହେର କହିଲେ, ନଗରୀରେ

0: କାକୁଳି ତାହେଲେ ଗଲେ ମୋ ମାସ ଅଛି।
1: ଫାଟକ
0: ପାଖରେ ପହଞ୍ଚି ଯାଇକି କବାଟ ବାଡ଼ଉଛନ୍ତି ଯୋଉଠି ମହାପ୍ରଭୁ ଚୈତନ୍ୟ ବିଷ୍ଣୁଙ୍କ ପିଆଙ୍କ ସାଙ୍ଗରେ ରହିଛନ୍ତି ଆଜ୍ଞା। ପୁଅ ପାଇଁ ପାଗଳ ଆଜ୍ଞା ଡକ୍ଟର ମାୟାଧର ମାନସିଂ।

ଭିତରେ ଶୟନ କକ୍ଷ ଭିତରେ ମହାପ୍ରଭୁ ଶୟନ କରିଛନ୍ତି, ମା ଯାଇ ସାଉଣ୍ଡ ଦେଇଛନ୍ତି, ମୁଖଟାକୁ ଡାକୁଛନ୍ତି, ପ୍ରଭୁ ତ ନିଦ୍ରାରେ ଶୋଇ ଯାଇଛନ୍ତି, ଉଠ ବାପ।

ହାଇ ମାରି କିସ ବୋଲି ଭାସି ସଚି ବୋଇଲେ ରେ ବାପ ସ୍ୱପ୍ନେ ଦେଖିଲୁ ସ୍ୱଚ୍ଛ ସାଧୁ ସଙ୍ଗେ ହୋଇଲୁ ସନ୍ୟାସୀ ରେ ମାକୁ ପଚିଦେଲେ ଗୋରା ଚାନ୍ଦ ଧରି ପକେଇଛନ୍ତି ମାକୁ କୋଳାଗ୍ରତ କରି ସଚି କାନ୍ଦୁଛନ୍ତି।

ଚୈତନ୍ୟ, ତୁ ଭଳିଆ ପୁଅ ମୋତେ ମିଳିବନି ରେ। ମୁଁ ଆଠଟା ସନ୍ତାନକୁ ହରେଇଲା ପରେ ତତେ ମୁଁ ପାଇଛି। ଶଚିଙ୍କର କଥାରେ ଚୈତନ୍ୟ ମାକୁ ଟିକିଏ ହସି ଦେଇ କହୁଛନ୍ତି, ବୋଲେ ଗୋ।

0: ଯଶୋମତୀ ରାଣୀ ଥିଲ ଦ୍ୱାପର ଯୁଗରେ, ସେତେବେଳେ ମୁଁ କୃଷ୍ଣ ଥିଲି। ଏବେ ତମେ ସଚି ଯଶୋଦା ହେଇଛ, ସଚି ମୁଁ ତୁମ କୃଷ୍ଣ ଚୈତନ୍ୟ ହେଇକି ଆସିଛି ନାମ ପ୍ରଚାର କରିବା ପାଇଁ। ଏ କଥାରେ ମା ସଚି କହିଲେ, ଧନରେ ତୁ ଯଦି ବାବାଜୀ ହେଇଯିବୁ ଗଲାବେଳେ ମୋତେ କହିକି ଯିବୁ। ପ୍ରିୟା ବିଷ୍ଣୁ ପ୍ରିୟା ସେ କଥା କହିଲେ, ରେ ତୁମେ ଯଦି ନାଥ ବାବାଜୀ ହୋଇଯିବ ମୋତେ କହିକି ଯିବ। ଏଇ କଥା କହିଲେ ସେଦିନ ରାତ୍ରି ପାଇଯାଇଛି ଆଜ୍ଞା। ତାପର ଦିନ ନିତ୍ୟାନନ୍ଦଙ୍କ ସାଙ୍ଗରେ ପରମ ବ୍ରହ୍ମ ଏକାବେଳେ ଯୋଗସୂତ୍ର କରିଦେଲେ ବାବାଜୀ ହେଇଯିବା ପାଇଁ କି। କିନ୍ତୁ ସେଇଦିନ ଠାରୁ ମା ଏବଂ ସ୍ତ୍ରୀ ଦୁଇ ଜଣ ଯାକ ରାତ୍ରି ଆଉ ଶୁଅନ୍ତିନି। ଶୋଇଲା ବେଳେ ବିଷ୍ଣୁପ୍ରିୟା ତାଙ୍କ ଗଳାର ମାଳି, ତୁଳସୀ ମାଳିକୁ ନିଜ ଗଳାରେ ଭରି ଦିଅନ୍ତି, ତାଙ୍କ କାନିସଙ୍ଗରେ ତାଙ୍କର ଉତରିକୁ ଗଣ୍ଠି କରି ଦିଅନ୍ତି। ଗ୍ରହଚାନ୍ଦ ଦେଖିଲେ ମୁଁ ଆଉ ଯାଇପାରିବିନି। କଣ କଲେ ସେଦିନ ଆଜ୍ଞା,
1: କଣ କଲେ
0: ବିଷ୍ଣୁପ୍ରିୟା?

ଦୀପ ପାଇଁ ଗୋଟିଏ ସନ୍ଧ୍ୟାନ ରାତ୍ରି ସମସ୍ତେ ନିଦ୍ରାରେ ଶୋଇଯାଇଛନ୍ତି। ଯେତେବେଳେ ନିଦ୍ରାରେ ଶୋଇଗଲେ ମହାପ୍ରଭୁ ଉଠିଲେ, ସେତିକି ଅଛନ୍ତି ବ୍ରହ୍ମ। ବ୍ରହ୍ମ ଯେତେବେଳେ ଜାଗ୍ରତ ହୁଏ ଜଗତ ସେତେବେଳେ ଶୋଇଯାଏ ଆଜ୍ଞା। ଜଗତ ଯେତେବେଳେ ଶୋଇଯାଏ ବ୍ରହ୍ମ ସେତେବେଳେ ଜାଗ୍ରତ ହେଇଯାଏ। ତେଣୁ ଆଜ୍ଞା ପ୍ରଭୁ କଲେ କଣ, ସାଙ୍ଗେ ସାଙ୍ଗେ ଉଠିଲେ ଆଜ୍ଞା। ବିଷ୍ଣୁ ପ୍ରିୟା ଗଳା ରୁମାଳାକୁ ଖୋଲିଦେଲେ, ଗଣ୍ଠିକି ଖୋଲିଦେଲେ, ଗଣ୍ଠିକି ଖୋଲି ଦେଇ ଖଟ ପାଖକୁ ଆସିଲେ। ବିଷ୍ଣୁ ପ୍ରିୟାକୁ କହିଲେ ତୋର ପାର୍ଶ୍ୱରୁ କହିଲେ, ମୁଁ ବିଦାୟ ନେଇ ଯାଉଛି, କାହିଁକି କହିଥିଲେ କହିବା ପାଇଁ। ଏଇ କଥା କହି ଆସିକି ପହଞ୍ଚି ଗଲେ ମାଙ୍କ ନିକଟରେ, କବାଟକୁ ତିନି ଥର ବାଡେଇ ଦେଲେ।

କଥା କହି ମହାପ୍ରଭୁ ଚାଲିଗଲେ ପବିତ୍ର ଗଙ୍ଗା ନଦୀ କୂଳରେ ଯାଇକି ପହଞ୍ଚିଗଲେ। ରାତ୍ରି ଅବସାନ ହେଇ ଆସୁଛି, ପାହି ଆସୁଛି ଆଜ୍ଞା, ସୂର୍ଯ୍ୟ ଉଦୟ ହଉଛନ୍ତି, ଗୋଟିଏ ବୃକ୍ଷ ମୂଳରେ ବସିକି ଗଙ୍ଗା ପାଣି ଟିକେ ସିଞ୍ଚିକି ମୁହଁ ପୋତିକି ବସିଛନ୍ତି ଆଜ୍ଞା। ରାତିଟା ପାହିଗଲା, ଥିଲେ ଉତ୍କଳର ଘଣ୍ଟ କବି ଯଦୁମଣି ମହାପାତ୍ର, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ସୁପରବା।

0: ରାତ୍ରି ପାହି ଯାଇଛି ଆଜ୍ଞା।
1: ହଁ
0: କେଶବ ଭାରତୀ ଆଶ୍ରମରୁ ଗଙ୍ଗା ତୁଠକୁ ଗାଧୋଇବା ପାଇଁ ଆସିଛନ୍ତି।
1: ଆଚ୍ଛା ଆଚ୍ଛା।
0: କେଶବ ଭାରତୀଙ୍କର ପଦରେ ପଡିଗଲେ ଆଜ୍ଞା।
1: ହଁ
0: କେଶବ ଭାରତୀଙ୍କ ପାଦରେ ପଡିଗଲେ ଯେତେବେଳେ କହିଲେ ମୋତେ ଦିଅ ସନ୍ନ୍ୟାସ।

ଭାରତୀ କହିଲେ ଏ ସମୟ ନୁହେଁ ବାଉନ ବର୍ଷରେ ସନ୍ନ୍ୟାସୀ ହୋଇ ତୁମେ ପିଲାଟା ଏବେ କାହିଁକି ବାବାଜୀ ହବ ବାଉନ ବର୍ଷ ହେଲେ ବାବାଜୀ ହବ ବାଲୁତେ ପଠାତେ ବିଦ୍ୟା ତରୁଣ ଅର୍ଥ ସଞ୍ଚୟ ତୃତୀୟ ଅର୍ଜିତ ପୁଣ୍ୟ ଚତୁର୍ଥ କି କରିଛନ୍ତି ଏତିକି ଯେତେବେଳେ କହିଦେଲେ ଐକାନ୍ତିକ ଜିଦି ଧରିଲେ ନିତ୍ୟାନନ୍ଦ ଇତ୍ୟାଦି ସମସ୍ତେ ପହଞ୍ଚିଗଲେ ଆଜ୍ଞା ସାଙ୍ଗେ ସାଙ୍ଗେ ମହାପ୍ରଭୁ କଣ କଲେ ସନ୍ନ୍ୟାସୀ ହବାକୁ କହିଲେ ମୁଣ୍ଡ ନେବାକୁ ପଡିବ ମଧୁନା ପିତକୁ ଡକେଇ ଦେଲେ ମଧୁ ଆସିକି ପହଞ୍ଚିଗଲେ ଗୋରା କହିଲେ ମୋତେ ମୁଣ୍ଡନ କରିଦିଅ ଯେତେବେଳେ ମୁଣ୍ଡନ କରିବାକୁ କହିଲେ ତାଙ୍କ ହାତ ଚାଲିଲାନି ଆଜ୍ଞା କହିଲେ ମୁଁ ମୁଣ୍ଡନ କରିପାରିବିନି ଏକଶକୁ ଧରିଗଲେ ଚୈତନ୍ୟ ହାତକୁ ଧରି ପକେଇଲେ ମୁଣ୍ଡନ କଲା ଆଜ୍ଞା କେଶକୁ ମୁଣ୍ଡନ କରିକି ରଖିଦେଲା ତା ଗାମୁଛାରେ କେଶକୁ ମୁଣ୍ଡନ କରିନ ନା ପିତ ତାର ମୁଠି

0: ଜନ ତାମାନେ ଦେଖିଦେଲେ ମଧୁଟା ପାଗଳ ହେଇଗଲା। ଏ କଥା ଯଦି ଶୁଣିଲେ ମଧୁ କଣ କଲେ, ସେ କେଶକୁ ବାନ୍ଧିଦେଲେ।
1: ଆଚ୍ଛା,
0: ବାନ୍ଧି ଦେଇ କହିଲେ ମୁଁ ପାଗଳ ହେଲି, ତମେ ସମସ୍ତେ ପାଗଳ। ଆଜିଠାରୁ ମୋର ଜୀବିକା ବୁଡ଼ିଲା, କମଳାକୁ ବାନ୍ଧିଦେଲି ମୋ କାନିର ଆହା ବାନ୍ଧିଦେଲି, ଦେଖିଦେଲେ ଚୈତନ୍ୟ ମହାପ୍ରଭୁ ଜଣେ ଉତ୍ତପୁତ ଭାବରେ ଜଡିତ ହୋଇଛି, ତାଙ୍କର କେଶକୁ ନେଇକି ବାନ୍ଧି ଦେଇଛନ୍ତି, ସେ ନାଚୁଛି। ଚୈତନ୍ୟ ଅଭୟ ଦେଇଦେଲେ, କହିଲେ ଆଉ ତୋ ଉତ୍ତରା ପିଢ଼ି କେହି ଆଉ କ୍ଷୀର କରିବେନି ଆଜିଠୁ। ଏ କେଶ ବିନ୍ୟାସ, ଏଇ କେଶକୁ ନେଇକି ତୁମ ଘରେ ରଖ, ଯିଏ ଆସିବ କେଶକୁ ଦର୍ଶନ କରିବ ପାଞ୍ଚ ତୋଳା ସୁନା ଦବ। ପାଞ୍ଚ ତୋଳା ସୁନା ଚୈତନ୍ୟ ମହାପ୍ରଭୁଙ୍କର କେଶ, ଛଅଶହ ବର୍ଷ ତଳର କେଶ ଥୁଆ ହେଇଛି ନବଦ୍ୱୀପରେ। ମଧୁନାଦିତ ବଂଶଧର ମାନେ ବସିଛନ୍ତି, ସେଠପତି ମାନେ ଆସିଲେ ପାଞ୍ଚ ତୋଳା ପାଞ୍ଚ ଭରି ସୁନା ଦେଲେ, ସେ କେଶ ଦର୍ଶନ କରୁଛନ୍ତି। ମଧୁକୁ ଅଭୟ ଦେଇଦେଲେ, ଲଣ୍ଡିତ କେଶ ହେଇଗଲେ, କେଶବ ଭାରତୀ ଦୀକ୍ଷା ଦେବାକୁ ପହଞ୍ଚିଗଲେ। ଆଜ୍ଞା, ନାଇଁ ଦ୍ୱାଦଶ।

କୁମାର, ସରିଗଲା ଆଜ୍ଞା କଥା। ଯେତେବେଳେ ଦୀକ୍ଷା ଦେଇ ସାରିଲେ କାଞ୍ଚନ ନଗର ଦ୍ୱାରେ ଦ୍ୱାରେ ବୁଲି ନାମ ପ୍ରଚାର କରୁଛନ୍ତି, ଯେଉଁ ମହାପ୍ରଭୁ ଶ୍ରୀ ଚୈତନ୍ୟ ନାମ ପ୍ରଚାର କରି ସନ୍ନ୍ୟାସ ଦୀକ୍ଷାକୁ ଅବଲମ୍ବନ କରି ଆମ ଓଡ଼ିଶା ଧାମକୁ ଆସିଲେ, ସମଗ୍ର ଉତ୍କଳ ବକ୍ଷରେ ହରିନାମ ପ୍ରେମକୁ ବିତରଣ କରିଥିଲେ, ସେଇ ମହାପ୍ରଭୁ ଚୈତନ୍ୟ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ବମ୍ବେ କଥା ଚିତ୍ରରୁ ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଇଁଆସ ଗୁଆମାଳ ଭଦ୍ରକରୁ। ଗୀତଟିକୁ ଗାଇଛନ୍ତି ଚିତ୍ରା।

ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି। ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରି ନିଜେ ଶୁଣିବାକୁ ଚାହିଁଥିବା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ ଗୀତ ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତରୁ। କଣ୍ଠଦାନ କରିଛନ୍ତି ଅମିତ କୁମାର ଏବଂ ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ସେକ୍ଟର 11 CDA କଟକରୁ ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ ଏବଂ ପ୍ରଭାକର।

ପରବର୍ତ୍ତୀ ଗୀତ ଯାହାକୁ ରଖିବେ ଅନନ୍ତ ଚଳଚ୍ଚିତ୍ରରୁ ମିଳିତ ଭାବେ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ କବାଟବନ୍ଧ ଯାଜପୁରରୁ ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ।

ସାଲେପୁର ରାଇସଙ୍ଗୁଡ଼ା କଟକରୁ ଆମର ଏଇ ଶ୍ରୋତାବନ୍ଧୁ ହେଲେ ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ଏବଂ ତାଙ୍କ ବାପା ବୋଉ। ଏମାନଙ୍କ ଅନୁରୋଧରେ ଆସନ୍ତୁ ଶୁଣିବା ହମ୍ ତୁମାରେ ହ୍ୟାଁ ସନମ୍, ଏଇ ହିନ୍ଦୀ କଥାଚିତ୍ରର ଗୀତ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ନେଇଛୁ ଓଡ଼ିଆ କଥାଚିତ୍ର ଦଣ୍ଡାବାଳଙ୍ଗାରୁ। କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ସାଥୀ। ଶୁଣିବାକୁ ଚାହିଁଛନ୍ତି ମହମ୍ମଦପୁର ବିଲହାଟ କଟକରୁ ଆମ ଶ୍ରୋତବନ୍ଧୁ ପ୍ରଭାକର ପାତ୍ର ଏବଂ ପ୍ରମୋଦ ପାତ୍ର।

0: ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ସ୍ୱପ୍ନ ସାଗରର ଏହି ଗୀତଟି, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି। ଶୁଣିବାକୁ ଚାହିଁଛନ୍ତି ଆମ ଶ୍ରୋତବନ୍ଧୁ ସୁନୀଲ କାନ୍ତ ମହାନ୍ତି, ସେଲୁ ଏବଂ ଆକୃତି ଦେଓକାଳୀ ଶଙ୍କତରାସ କଟକରୁ।
1: ସେଇ ଫୁଲ ଅଛି କେବେ ତୁମେ ନାହିଁ,

ନିଆଳିମାଧବରୁ ଇଏଲେ ଆମ ଶ୍ରୋତା ଜିତେନ୍ଦ୍ର ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ରାଧାର ଏହି ଗୀତଟି, ଯାହାକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ୍।

ପରବର୍ତ୍ତୀ ଗୀତ ଓଡ଼ିଆ କଥାଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆରୁ। ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ଭାବି। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଆମ ଶ୍ରୋତାବନ୍ଧୁ ନାରାୟଣ ପ୍ରଧାନ।

0: ଶୁଣୁଥିଲେ ଧୁଳୁକ ଗୀତ, ପରିବେଷଣ କରିଥିଲେ ସର୍ବେଶ୍ୱର ପାତ୍ର। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଭଉଣୀ, ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଶାରୀରିକ ଏବଂ ମାନସିକ ଚାପ ସହିତ ଗତି କରୁଛନ୍ତି। ଏପରି ପରିସ୍ଥିତିରେ ଯୋଗ କରିବା ସେମାନଙ୍କ ପାଇଁ ନିହାତି ଦରକାର। ଏହାଦ୍ୱାରା ଅନେକ ପ୍ରକାରର ରୋଗକୁ ରୋକିବା ସହିତ ଶରୀରକୁ ସକ୍ରିୟ ରଖିଥାଏ ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆଜିକାଲି ଆମ ସମସ୍ତଙ୍କର ଜୀବନଶୈଳୀ ଖାଦ୍ୟପେୟ ଠିକ୍ ନଥିବାରୁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ। ଯଦି ଆମେ ଆମର ବ୍ୟସ୍ତବହୁଳ ଜୀବନଶୈଳୀରୁ କିଛି ସମୟ ବାହାର କରି ଯୋଗ କରିବା ତେବେ ନିଜକୁ ସୁସ୍ଥ ରଖିପାରିବା। ତେବେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆସନ୍ତୁ ଶୁଣିବା ଯୋଗ ଶିକ୍ଷକ ପ୍ରଣତୀ ସ୍ୱାଇଙ୍କ ସହିତ ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ।
0: ଦେଖନ୍ତୁ, ଆଜି ଯେଉଁ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ, ଏଇ ଯେଉଁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ସେ ବିଷୟ ଟିକେ କୁହନ୍ତୁ।
1: ଏଇ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ସର୍ବାଙ୍ଗୀନ ସ୍ୱାସ୍ଥ୍ୟ, ସାମାଜିକ ସଦ୍ଭାବ ଏବଂ ବିଶ୍ୱ କଲ୍ୟାଣ ପାଇଁ ଯୋଗର ଉପକାରିତା ବିଷୟରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରିବା।
0: ଆଜ୍ଞା।
1: ଏବଂ ବିଶ୍ୱର ସମସ୍ତ ଲୋକଙ୍କୁ ଯୋଗର ଜୀବନଶୈଳୀ ଗ୍ରହଣ କରିବା ପାଇଁ ପ୍ରେରିତ କରିବା, ଯାହାଦ୍ୱାରା ସେମାନେ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ, ଆନ୍ତରିକ ସମନ୍ୱୟ, ସାମାଜିକ କଲ୍ୟାଣ ଓ ବିଶ୍ୱ ଶାନ୍ତି ହାସଲ କରିପାରିବେ।
0: ତେବେ ଏ ବର୍ଷର ଥିମ୍ କ'ଣ ରହିଛି?
1: ଏ ବର୍ଷର ଥିମ୍ ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। ଯୋଗ ମାଧ୍ୟମରେ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତାକୁ ବଜାୟ ରଖି ସୁସ୍ଥ, ସକ୍ରିୟ ଓ ସମ୍ମାନଜନକ ବୃଦ୍ଧାବସ୍ଥା ଅନୁଭବ କରିବା, ଯାହା ବୟସ ବୃଦ୍ଧି ସହିତ ଶରୀରର ନମନୀୟତା, ସନ୍ତୁଳନ ଶକ୍ତି, ମାନସିକ ସ୍ଥିରତା ଓ ଜୀବନର ମାନକୁ ଉନ୍ନତ କରିଥାଏ। ଯୋଗ ସମସ୍ତ ବୟସର ଲୋକଙ୍କ ପାଇଁ ଏକ ସହଜ ଓ ପ୍ରଭାବଶାଳୀ ସ୍ୱାସ୍ଥ୍ୟ ଉପାୟ ଭାବେ ପରିଚିତ। ସୁସ୍ଥ ବ୍ୟକ୍ତି, ସୁସ୍ଥ ସମାଜ ଓ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ଯୋଗର ସାର୍ବଜନୀନ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି ଆନ୍ତର୍ଜାତିକ ଯୋଗ ଦିବସର ମୂଳ ଉଦ୍ଦେଶ୍ୟ।
0: ତେବେ ଆପଣ ତ ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଲେ, ତେବେ ଆପଣ ଟିକେ ସଂକ୍ଷେପରେ କହିଦିଅନ୍ତୁ ପ୍ରକୃତରେ ଯୋଗ କ'ଣ?
1: ଯୋଗ ହେଉଛି ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଯୋଗ ମାନେ ଯୋଡ଼ିବା, ଯେଉଁଟାକି ଆତ୍ମା ସହିତ ପରମାତ୍ମାଙ୍କ ମିଳନକୁ ଆମେ କହିବା ଯୋଗ। ଯୋଗ କେବଳ ଆସନ ଓ ବ୍ୟାୟାମ ନୁହେଁ, ଏ ଏକ ପୂର୍ଣ୍ଣ ବିଜ୍ଞାନ। ଏହା ଏକ ସୁସ୍ଥ ସନ୍ତୁଳିତ ଜୀବନ ବଞ୍ଚିବାର କଳା। ଏହା ସକାରାତ୍ମକ ଚିନ୍ତାଧାରା, ଦୈନିକ ମୂଲ୍ୟବୋଧ ଓ ଶାନ୍ତି ପ୍ରଦାନ କରିଥାଏ।
0: ତେବେ ଯୋଗର ପ୍ରକୃଷ୍ଟ ସମୟ କ'ଣ? କେଉଁ ସମୟରେ ଆମେ ଯୋଗ କରିବା ଉଚିତ?
1: ଯୋଗର ପ୍ରକୃଷ୍ଟ ସମୟ ହେଉଛି ବ୍ରାହ୍ମମୁହୂର୍ତ୍ତ, ଅର୍ଥାତ୍ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ଯେଉଁ ସମୟ ତାକୁ ଆମେ କହୁଛେ ବ୍ରାହ୍ମମୁହୂର୍ତ୍ତ। ବ୍ରାହ୍ମମୁହୂର୍ତ୍ତର ଶଯ୍ୟାତ୍ୟାଗ ପରେ, ନିତ୍ୟକର୍ମ ସମାପନ ପରେ ଆମେ ଯୋଗ, ପ୍ରାଣାୟାମ, ଧ୍ୟାନ ଏସବୁ କରିପାରିବା। କାହିଁକି ଏହି ସମୟରେ ପରିବେଶ ଶାନ୍ତ ଏବଂ ପ୍ରାଣବାୟୁ ଶୁଦ୍ଧ ଥାଏ, ଏବଂ ଆମେ ଯଦି ସକାଳେ ଏତିକି ସମୟ ବି ନ ପାଇବା, ସମୟର ଅଭାବରେ ସନ୍ଧ୍ୟାକାଳରେ ଆମେ ଅଭ୍ୟାସ କରିପାରିବା, କିନ୍ତୁ ଖାଦ୍ୟ ଖାଇବାର 4 ଘଣ୍ଟା ପରେ ଆମେ ଅଭ୍ୟାସ କରିପାରିବା।
0: ଏ ଯେଉଁ ଆପଣ କହିଲେ ଯେ ସକାଳେ ଆମେ ଯୋଗ କରିବା ଉଚିତ, ତା ପୂର୍ବରୁ କ'ଣ ଖାଇବା ଦରକାର?
1: ନିତ୍ୟକର୍ମ ସମାପନ ପରେ ଆମର ପାକସ୍ଥଳୀ ଖାଲି ହେଇଯାଏ, ସେଥିପାଇଁ ଆମେ ଅଳ୍ପ କିଛି ସ୍ୱଳ୍ପାହାର କିଛି ଗ୍ରହଣ କରି ଆମେ ଯୋଗ କରିପାରିବା। କିନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତି, ସେମାନେ ଖାଲି ପେଟରେ ମଧ୍ୟ ଯୋଗ ପ୍ରାଣାୟାମ କରିପାରିବେ।
0: ଆଜ୍ଞା, ଏଥିପାଇଁ ପୋଷାକ କ'ଣ ପିନ୍ଧିବା ଦରକାର?
1: ସୂତା କପଡ଼ା ଏବଂ ଢିଲା ପୋଷାକ ପିନ୍ଧିକି ଆମେ ଯୋଗ ପ୍ରାଣାୟାମ କରିପାରିବା।
0: ତେବେ ଯୋଗ ସହିତ ପ୍ରାଣାୟାମର କ'ଣ ସମ୍ପର୍କ ରହିଛି?
1: ଯୋଗ ସହିତ ପ୍ରାଣାୟାମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, କାହିଁକି ନା ଯୋଗ ହେଉଛି ଅଷ୍ଟାଙ୍ଗ ଯୋଗ। ଜମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଅଷ୍ଟାଙ୍ଗ ଯୋଗର ଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟାମ, ଯେଉଁଟାକି ଆମେ ଆସନ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରୁହେ, ପ୍ରାଣାୟାମ କରିବା ଦ୍ୱାରା ଆମ ମନ ସୁସ୍ଥ ରୁହେ। ପ୍ରାଣାୟାମ ଅର୍ଥ ହେଲା ପ୍ରାଣକୁ ବିସ୍ତାର କରିବା, ଯେଉଁଟାକି ପ୍ରାଣ ଶକ୍ତିକୁ ବିସ୍ତାର କରିବା। ଆସନ ଶରୀରକୁ ସୁସ୍ଥତା ପ୍ରଦାନ କରେ, ଯେଉଁଟାକି ସ୍ଥିରମ ସୁଖମ ଆସନମ। ପ୍ରାଣାୟାମ ହେଉଛି ସ୍ୱ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରି ମନକୁ ଶାନ୍ତ କରିବା। ତେଣୁ ପ୍ରାଣାୟାମ ବିନା ଯୋଗର ପୂର୍ଣ୍ଣତା ନାହିଁ। ପ୍ରାଣାୟାମ ଦ୍ୱାରା ଫୁସ୍ଫୁସ୍ରେ ଅମ୍ଳଜାନ ନେବାର କ୍ଷମତା ବୃଦ୍ଧି ହୋଇଥାଏ, ଶରୀରକୁ ଶକ୍ତିବାନ କରିଥାଏ। ଆସନ ସହିତ ବା ଯୋଗ ସହିତ ପ୍ରାଣାୟାମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
0: ଏ ଯୋଗ କରିବା ଦ୍ୱାରା ମଣିଷ ଶରୀରର କ'ଣ ଲାଭ ହୋଇଥାଏ?
1: ଯୋଗ କରିବା ଦ୍ୱାରା ମଣିଷର ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ସାମାଜିକ ଉନ୍ନତି ଘଟିଥାଏ ଏବଂ ଶରୀରର ନମନୀୟତା ବୃଦ୍ଧି ପାଇଥାଏ। ଶାରୀରିକ ସୁସ୍ଥତା ଆସିଥାଏ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
0: ଆପଣ କହିଲେ ଯେ ଯୋଗ କରିବା ଦ୍ୱାରା ଏସବୁ ଲାଭ ହୋଇଥାଏ, ଗୁରୁତର ରୋଗୀ ଯୋଗ କରିପାରିବେ କି?
1: ଗୁରୁତର ରୋଗୀ ମଧ୍ୟ ଯୋଗ କରିପାରିବେ, କେବଳ ସେମାନେ ଯୋଗ ପ୍ରଶିକ୍ଷକ ଏବଂ ଡାକ୍ତରଙ୍କର ତତ୍ତ୍ୱାବଧାନରେ କିଛି ସୂକ୍ଷ୍ମ ଆସନ କରିପାରିବେ, ଯେଉଁଟାକି ସୂକ୍ଷ୍ମ ବ୍ୟାୟାମ ଭାବରେ ଓ ସରଳ ଆସନ ପ୍ରାଣାୟାମ ଓ ଧ୍ୟାନ ଦ୍ୱାରା ସେ ପୂର୍ଣ୍ଣ ସୁସ୍ଥତା ଲାଭ କରିପାରିବେ।
0: ଏଇ ଯେଉଁ ଯୋଗ କରିବା ଦ୍ୱାରା ରୋଗରୁ ଉପଶମ ମିଳିଥାଏ କି?
1: ଆଜ୍ଞା ହଁ, ଯୋଗ କରିବା ଦ୍ୱାରା ଆମର ଶରୀରକୁ ପୂର୍ଣ୍ଣ ସୁସ୍ଥତା ଲାଭ କରିଥାଏ ଶରୀର, ଏବଂ ରୋଗରୁ ଉପଶମ ମଧ୍ୟ ମିଳିଥାଏ। ଆମେ ଯେତେବେଳେ ଯୋଗ କରୁଛେ, ଆମର ଶାରୀରିକ ଯେଉଁ ଆସନ ଗୁଡ଼ିକ ଆମର କରୁଛେ, ଆମର ଶରୀରରେ ଯାହା ବି ବ୍ୟତିକ୍ରମ ଘଟିଛି, ରୋଗ ବଢ଼ିଛି, ଆମେ କରିବା ଦ୍ୱାରା ଆମର ବ୍ଲଡ୍ ସର୍କୁଲେସନ୍ ବଢ଼ିଥାଏ, ଅକ୍ସିଜେନ୍ ନେବାର କ୍ଷମତା ବୃଦ୍ଧି ପାଇଥାଏ, ଶାରୀରିକ ତେଜ ବଢ଼ିଥାଏ ଆଉ ଶକ୍ତିବାନ ବନିଥାଏ ଶରୀର।
0: ଧରନ୍ତୁ ଜଣେ ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧା, ସେମାନେ କୋଉ ପ୍ରକାରର ଯୋଗ କରିପାରିବେ?
1: ଗର୍ଭବତୀ ମହିଳାମାନଙ୍କ କଥା ତ ମୁଁ ପ୍ରଥମେ କହିବି। ପ୍ରଥମ ତିନି ମାସ, ଯେତେବେଳେ ଗର୍ଭଧାରଣର ପ୍ରଥମ ତିନି ମାସ, କୌଣସି ଆସନ କରିବା ଉଚିତ ନୁହେଁ। କେବଳ ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କିଛି ସରଳ ପ୍ରାଣାୟାମ, ଧ୍ୟାନ ଏହିସବୁ କରିପାରିବେ। ତାପରେ ଯେତେବେଳେ ତିନି ମାସ ପରେ କୌଣସି ଯୋଗ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ସରଳ ଆସନ, ପ୍ରାଣାୟାମ ଏବଂ ଧ୍ୟାନ କରିପାରିବେ।
0: ଏସବୁ କରିବା ଦ୍ୱାରା ତାଙ୍କର କ'ଣ ଉପକାର ହୋଇଥାଏ?
1: ଏହିସବୁ କରିବା ଦ୍ୱାରା ଶରୀରରେ ତାଙ୍କର ନମନୀୟତା ବଢ଼ିଥାଏ, ପିଲାର ଆଧ୍ୟାତ୍ମିକ, ଯେତେବେଳେ ମାଆର ଆଧ୍ୟାତ୍ମିକ ଚିନ୍ତାଶକ୍ତି ବୃଦ୍ଧି ପାଏ ଯୋଗ କରିବା ଦ୍ୱାରା, ଆସନ ପ୍ରାଣାୟାମ ଧ୍ୟାନ କରିବା ଦ୍ୱାରା, ସେହି ଅନୁପାତରେ ଯେଉଁ ପିଲାଟି ଜନ୍ମ ହୁଏ ତା'ର ମଧ୍ୟ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗରେ ଉନ୍ନତି ଘଟିଥାଏ। ଆଉ ସେ ପୂର୍ବ ସଂସ୍କାର ବଶତଃ ଜନ୍ମ ହୋଇଥାଏ, ଯେଉଁଟାକି ସଂସ୍କାରୀ ହୋଇକି ସେ ଜନ୍ମ ହୋଇଥାଏ। ବୃଦ୍ଧ ବୃଦ୍ଧାମାନେ ଯେଉଁମାନେ କି ଶାରୀରିକ ଭାବରେ ଉନ୍ନତ ବା ଚଳପ୍ରଚଳ କରିପାରୁଛନ୍ତି, ସେମାନେ ପାଖରେ ଥିବା କୌଣସି ଯୋଗ କେନ୍ଦ୍ରକୁ ଯାଇକି ଯୋଗ କରିପାରିବେ। କାହିଁକି ନା ମ୍ୟାଡ଼ାମ, ଏହି ସମୟରେ ମାନସିକ ଭାବରେ ସେମାନେ ଅବସାଦ ହୋଇଥାନ୍ତି ପ୍ରାୟ କି ଘରେ ରହିବା ଦ୍ୱାରା, ତେଣୁ ଯଦି ସେମାନେ ଚଳପ୍ରଚଳ କରିପାରୁଥାନ୍ତି ତାହେଲେ ସରଳ ଆସନ, ସୂକ୍ଷ୍ମ ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ କରିକି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଲାଭ କଲା ପରେ ସେମାନେ କିଛି କିଛି ଆସନ, ସରଳ ଆସନ ଅଭ୍ୟାସ କରିପାରିବେ। ତାହା କରିବା ଦ୍ୱାରା ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ନମନୀୟତା ବଢ଼ିଥାଏ ଏବଂ ସେମାନେ ନିଜେ ଅନୁଭବ କରନ୍ତି ମୁଁ କରିପାରିବି। ଯୋଗ କରିବା ଦ୍ୱାରା ନିଜର କରିବାର କ୍ଷମତାଟା ବି ବୃଦ୍ଧି ପାଏ।
0: ଆପଣ କୁହନ୍ତୁ ଯେ ଏଇ ଯେଉଁ ଯୋଗ

0: କରିବା ଦ୍ୱାରା ମାନସିକ ଚାପ କମିଥାଏ କି? ବର୍ତ୍ତମାନ କର୍ମମୟ ଜୀବନରେ ସମସ୍ତେ ଚାପଗ୍ରସ୍ତ, ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମାନସିକ ଅବସାଦରେ ପରିପୂର୍ଣ୍ଣ। ସେମାନେ ଯେତେବେଳେ ମାନସିକ ଅବସାଦ ଦେଇ ଗତି କରୁଥାନ୍ତି, ତାଙ୍କ ପାଇଁକା ନିହାତି ପ୍ରାଣାୟାମ ଆଉ ଧ୍ୟାନ ନିହାତି ଦରକାର। ଆସନ ତ ଶାରୀରିକ ଭାବରେ ଆମକୁ ସୁସ୍ଥତା ପ୍ରଦାନ କରିଥାଏ, କିନ୍ତୁ ବର୍ତ୍ତମାନ ଯେଉଁ ଅବସାଦ, ଗୋଟେ ପ୍ରଥମ ଯୁବାବସ୍ଥାରେ ମଧ୍ୟ ଅବସାଦରେ ପୀଡ଼ିତ, ଛାତ୍ରଛାତ୍ରୀମାନେ ବି ଅବସାଦରେ ପୀଡ଼ିତ, କାହିଁକି ନା ଅଧିକ କାର୍ଯ୍ୟ ଚାପ ପାଇଁକା ଏସବୁ ହେଉଛି। ପିଲାଙ୍କୁ ଆମେ
1: ପାଠର ପ୍ରେସର ମଧ୍ୟ ଥାଏ,
0: ପାଠର ପ୍ରେସର ହେଉଛି ଆଜ୍ ଏ ମାନେ ପ୍ୟାରେଣ୍ଟସ୍ ବା ଆମେ ଯେହେତୁ ଗାର୍ଡିଆନ୍, ଆମେ ପିଲାଙ୍କୁ ପ୍ରେସର ଦେଉଛେ ବା ଚାପ ଦେଉଛେ, ତୁ ଏଇ ପାଠଟା ପଢ଼। ତାଦ୍ୱାରା ତାଙ୍କର ଯଦି ସେଥିରେ ମନ ଲାଗିନଥାଏ, ଅଲଗା ପାଠ ପାଇଁ ସେମାନେ ଇଚ୍ଛା କରୁଥାନ୍ତି, ସେଥିରେ ବି ତାଙ୍କର ମାନସିକ ଚାପ ବୃଦ୍ଧି ପାଏ। ସେଥିପାଇଁ ଯଦି ସେମାନେ ଡେଲି ପ୍ରତିଦିନ ଆସନ ପ୍ରାଣାୟାମ ଧ୍ୟାନ କରିବେ, ଏ ମାନସିକ ଅବସାଦରୁ ସେମାନଙ୍କୁ ମୁକ୍ତି ମିଳିବ।
1: ତେବେ ଆପଣ ତ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି, ଯୋଗ ଶିକ୍ଷକ ଭାବରେ, ସେଠି ପିଲାମାନଙ୍କୁ କେଉଁ ଧରଣର ଯୋଗାସନ ଶିଖେଇଥାନ୍ତି?
0: ପିଲାମାନଙ୍କୁ ପ୍ରଥମେ ମୁଁ ସୂକ୍ଷ୍ମ ବ୍ୟାୟାମ ଯେଉଁଟାକି ପିଲାମାନଙ୍କୁ ଏତେ ଆଟ୍ରାକ୍ଟ କରିପାରେନି, ସେଥିପାଇଁ ମୁଁ ତାଙ୍କୁ ଏରୋବିକ୍ ଭାବରେ ପିଲାଙ୍କୁ ପ୍ରଥମେ ସୂକ୍ଷ୍ମ ବ୍ୟାୟାମଟା କରାଏ। ତାପରେ ସୂର୍ଯ୍ୟ ନମସ୍କାର, ବୃକ୍ଷାସନ, ତାଡ଼ାସନ, ଏଗୁଡ଼ା ପିଲାଙ୍କର ମାନେ ଏକାଗ୍ରତା ବୃଦ୍ଧି କରେ, ଉଚ୍ଚତା ବି ବଢ଼ାଏ।
1: ଆଜ୍ଞା, ସେ ଯେଉଁ ଆସନ ବିଷୟରେ ଆପଣ କହିଲେ, ସେଗୁଡ଼ିକ କେମିତି ଆମେ କରିପାରିବା?
0: ଆସନରେ ଛିଡ଼ା ହୋଇକି ବୃକ୍ଷାସନ, ତାଡ଼ାସନ କରାଯାଇପାରିବ। ଆସନ ଉପରେ ଶୋଇକି ମଧ୍ୟ ତାଡ଼ାସନ କରିପାରିବା, ଯେଉଁଟାକି ତାଙ୍କର ଶାରୀରିକ ଅଭିବୃଦ୍ଧି ଘଟିବ, ମାନସିକ ବିକାଶ ଘଟିବ। ଆସନ ଉପରେ ଛିଡ଼ା ହୋଇକି ଦୁଇ ହାତକୁ ଉପରକୁ ଉଠାଇକି ଗୋଟେ ନିଜ ସମ୍ମୁଖରେ ବା ଗୋଟେ ଗୋଟେ ବିନ୍ଦୁକୁ ଧ୍ୟାନ କରିକି ନିଶ୍ୱାସ ଭରିକି ଉପର ଆଡ଼କୁ ଟାଣିବା, ଆଉ କିଛି ସମୟ କନ୍ସେନ୍ଟ୍ରେସନ୍ ବା ଧ୍ୟାନରେ ରହିବା, ଯେଉଁଟାକି ସେମାନଙ୍କର ଏକାଗ୍ରତା ବୃଦ୍ଧି କରିବ ଆଉ ଉଚ୍ଚତା ମଧ୍ୟ ବଢ଼ାଇବ। ପ୍ରତ୍ୟେକ ସମୟରେ ଆମେ ଯେତେବେଳେ ଗୋଟେ ଜାଗାକୁ ଧ୍ୟାନ କରିବା, ସେଟା ହେଉଛି ଅଷ୍ଟାଙ୍ଗ ୟୋଗର ସପ୍ତମ ଅଙ୍ଗ, ଯେଉଁଟାକି ଧ୍ୟାନ, ଆଉ କରିବା ଦ୍ୱାରା ପିଲାଙ୍କର ଏକାଗ୍ରତା ବୃଦ୍ଧି ପାଏ, ଆଉ ସେଟା ପିଲାଙ୍କ ପାଇଁ ବହୁତ ଦରକାର, ଛାତ୍ରଛାତ୍ରୀଙ୍କ ପାଇଁ ଏଇଟା ବହୁତ ଉପାଦେୟ।
1: ଇଏ ତ କହିଲେ ଯେ ଆମେ ଏହିପରି ଯୋଗ କରିପାରିବା, କିନ୍ତୁ ଯୋଗ କରିବା ପୂର୍ବରୁ କ'ଣ କରିବା ଦରକାର?
0: ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ଉଷୁମ ପାଣି ପିଇବା, ନିତ୍ୟକର୍ମ ଶେଷ କରି ଉପଯୋଗୀ ପୋଷାକ ପିନ୍ଧି ଶୁଦ୍ଧ ଆସନ ବିଛାଇ ଖୋଲା ସ୍ଥାନରେ ଆମେ ଆସନ ପ୍ରାଣାୟାମ ଧ୍ୟାନ କରିପାରିବା। ଯୋଗ କରିବା ପୂର୍ବରୁ ପାଣି କିଛି ପିଇକି, ଯେଉଁମାନେ ଟିକେ ଶାରୀରିକ ଅସୁସ୍ଥତା ଅନୁଭବ କରନ୍ତି, ସେମାନେ କିଛି ହାଲକା ଖାଦ୍ୟ ଖାଇକି ଯୋଗ କରିବେ। କେତେବେଳେ ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ୍ ଅଛି, ଅଲସର୍ ଅଛି, ବ୍ଲଟିଂ ହେଉଛି ଖାଇସାରିବା ପରେ, ସେମାନେ ମଳତ୍ୟାଗ ପରେ କିଛି ଖାଦ୍ୟ ଖାଇକି, ହାଲକା ଖାଦ୍ୟ ଖାଇକି ଯୋଗ କରିବାକୁ ଯିବେ। ଆଉ ଯୋଗ କରିବାର ଅଧଘଣ୍ଟା ପରେ ଯଦି ଆପଣ ସ୍ନାନ କରୁଛନ୍ତି ଯୋଗ କରିବା ପୂର୍ବରୁ, ତ ସେଇଟା ବହୁତ ଭଲ। ଯଦି ସ୍ନାନ କରିନାହାନ୍ତି, ଯୋଗ କରିବାର ଅଧଘଣ୍ଟା ପରେ ଆପଣ ପାଣି ପିଇବେ, ତାର ଅଧଘଣ୍ଟା ପରେ ଆପଣ ସ୍ନାନ କରିବେ। ଆଉ ଖାଦ୍ୟଟା ସବୁବେଳେ ଆମର ପ୍ରାତଃ ଖାଦ୍ୟଟା ଆମକୁ 7:30-8 ଭିତରେ ଆମର ପ୍ରାତଃ ଜଳଖିଆଟା ଖାଇବା ଦରକାର।
1: ଯୋଗ କରିସାରିଲା ପରେ କେଉଁ ପ୍ରକାରର ଖାଦ୍ୟ ଖାଇବା ଦରକାର?
0: ଆମକୁ ବର୍ତ୍ତମାନ ତ ଯୋଗ କରିସାରିବା ପରେ ଆମକୁ ଘର ତିଆରି ଖାଦ୍ୟ, ଯେଉଁଟାକି ସାତ୍ୱିକ ଆହାର, ଆମକୁ ଖାଦ୍ୟ ଖାଇବା ଦରକାର, ଜଳଖିଆ ଯେଉଁଟା ଆମେ ଖାଇପାରିବା, କିନ୍ତୁ ବାହାର ଖାଦ୍ୟ ଆମେ ସବୁବେଳେ ଆଭଏଡ଼ କରିବା।
1: ଏଇ ଯୋଗରେ କେଉଁ ପ୍ରକାରର ଆସନ ସବୁ କରାଯାଏ?
0: ଆସନରେ ବସିକି କରିବା, ବଜ୍ରାସନରେ କରିପାରିବା, ଏବଂ ଛିଡ଼ା ହୋଇକି ମଧ୍ୟ ଆମେ କରିପାରିବା। ଛିଡ଼ା ହୋଇକି ଆସନ କରିବା, ସେଥିରେ ତାଡ଼ାସନ, ବୃକ୍ଷାସନ, ଅଶ୍ୱତ୍ଥାସନ ରହୁଛି, ତାପରେ ସୂର୍ଯ୍ୟ ନମସ୍କାର, ଯେଉଁଟାକି ଆମର ପ୍ରତ୍ୟେକ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ସୂର୍ଯ୍ୟ ନମସ୍କାର ପ୍ରଭାବ ପକାଉଛି, ସେଇଟା ଆମେ ଆସନ ସହିତ ଯୋଡ଼ିବା। ତାପରେ ପେଟ ଉପରେ ଯଦି ଆମେ କ୍ରିୟାଗୁଡ଼ିକ କରିବା, ଆସୁଛି ସଲ୍ଭାସନ, ନୌକାସନ, ସର୍ପାସନ, ଗତ୍ୟାତ୍ମକ ନୌକାସନ ଆସୁଛି। ଯଦି ବଜ୍ରାସନରେ କରିବା, ମଣ୍ଡୁକାସନ, ଉଷ୍ଟ୍ରାସନ, ଯେଉଁଟାକି ଆମର ଶାରୀରିକ ନମନୀୟତା ପାଇଁ ଉଷ୍ଟ୍ରାସନ, ଯେଉଁମାନଙ୍କର ଅଣ୍ଟା ପେନ୍ ଅଛି, ପ୍ରତ୍ୟେକ ରୋଗ ପାଇଁକା ଅଲଗା ଅଲଗା ଆସନ ଆମେ ସେମାନଙ୍କୁ ଅଭ୍ୟାସ କରାଇଥାଉ। ଧରନ୍ତୁ ଜଣେ ଅଣ୍ଟା ଦରଜ ବା ଅଣ୍ଟାର କିଛି ବ୍ୟାକ୍ ପେନ୍ରେ ସଫର ହେଉଛନ୍ତି ବା ରୋଗରେ ପୀଡ଼ିତ ଅଛନ୍ତି, ଆମେ ତାଙ୍କୁ ବ୍ୟାକୱାର୍ଡ଼ ବେଣ୍ଡିଂ, ଯେଉଁଟାକି ଉଷ୍ଟ୍ରାସନ, ଅର୍ଦ୍ଧକଟି ଚକ୍ରାସନ, ଏଇଭଳି ଆସନ ଯେଉଁଟାକି ପଛପଟକୁ ଆମେ ଝୁଙ୍କିକି କରିପାରିବା ସେଇ ଆସନ କରିବା, ଆଉ ତାଙ୍କୁ ଫରୱାର୍ଡ଼ ବେଣ୍ଡିଂ ଯେଉଁଟାକି ଆଗକୁ ଝୁଙ୍କିକି ଆସନ ଆମେ ତାଙ୍କୁ କରିବା ପାଇଁକା ବାରଣ କରିବା।
1: ତେବେ ଏ ଯେଉଁ ଆମେ ଯୋଗାସନ ସବୁ କରୁଛୁ, ଦୈନନ୍ଦିନ ଜୀବନରେ ପ୍ରାୟ ମହିଳାମାନେ କେଉଁ ପ୍ରକାରର ଆସନ କରିବା ଉଚିତ, ଆଉ ତାକୁ କେମିତି କରିବେ ଟିକେ କହିଦିଅନ୍ତୁ।
0: ଅଶ୍ୱତ୍ଥାସନ ଯେଉଁଟାକି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ, ଆସନ ଉପରେ ସିଧା ଛିଡ଼ା ହୋଇଯିବା, ଡାହାଣ ଗୋଡ଼କୁ ପଛକୁ ନେବା, ଡାହାଣ ହାତର ପାପୁଲିକି ଜଙ୍ଘ ଉପରେ ରଖିବା, ବାମ ହାତକୁ ଉପରକୁ ଉଠାଇକି କାନ ସାଙ୍ଗରେ ଲଗାଇବା, ତାପରେ ପୂର୍ଣ୍ଣ ସ୍ଥିତିରେ ଡାହାଣ ହାତ ଡାହାଣ ଗୋଡ଼କୁ ପ୍ରଥମେ ଉଠାଇବା, ତାପରେ କିଛି ସମୟ ରହିକି ଫେରି ଆସିବା, ପୁଣି ସେଇ ଆସନଟାକୁ ଆମେ ପୁଣି ବାମ ପଟରେ କରିବା। ବାମ ଗୋଡ଼କୁ ପଛକୁ ନେଇଯିବା, ବାମ ହାତ ଜଙ୍ଘ ଉପରେ ରଖିବା, ଡାହାଣ ହାତକୁ ଉପରକୁ ଟେକିକି କାନ ସହିତ ଲଗାଇକି ରଖିବା, ପୂର୍ଣ୍ଣ ସ୍ଥିତିରେ ବାମ ହାତ ଆଉ ବାମ ଗୋଡ଼କୁ ଉଠାଇକି ରଖିବା। ଏଇଟା ମହିଳାମାନଙ୍କର ପ୍ରଜନନ ଦୋଷ ଦୂର କରିବାରେ ବହୁତ ଉପକାରୀ। ଆଉ ଏବେ ତ ଆପଣମାନେ ଆମେ ଜାଣିଥିବା ସମାଜରେ ଝିଅମାନଙ୍କର ଯେଉଁ ମାନେ ୟଙ୍ଗ ଏଜ୍ରେ ବା ଯୁବାବସ୍ଥାରେ ଯେଉଁମାନେ ଆମର ବହୁତ ଶାରୀରିକ ଅସୁସ୍ଥତା ସେମାନେ ଅନୁଭବ କରୁଛନ୍ତି, ଯେତେବେଳେ ଋତୁସ୍ରାବ ସମୟରେ 2-4 ମାସ ବ୍ୟତିକ୍ରମ ଘଟୁଛି, ଋତୁସ୍ରାବ ସମୟରେ ଅତ୍ୟଧିକ ପେଟ ଦରଜ, ବିନ୍ଧା, ଅଣ୍ଟା ବିନ୍ଧା ଏସବୁ ଦ୍ୱାରା ବି ସେମାନେ ଏହିସବୁ ରୋଗରେ ସେମାନେ ସମୟ କାଟୁଛନ୍ତି। ତେଣୁ କ'ଣ କରିବା ଆମେ ତାଙ୍କ ପାଇଁକା ପେଟ ଉପରେ ଆସନ କେତେ ଗୁଡ଼ା କରିବା, କିଛି ଉପଚାର ବି କରିବା ଯେଉଁଟାକି ପେଟ ଶଶକା ଆସନ। ପ୍ରଥମ ହେଲା ଆମର ମହିଳାମାନଙ୍କର ଯେଉଁ PCOS ପ୍ରୋବ୍ଲେମ ପାଇଁ ଆମର ତିତଲି ଆସନ,
1: ତାକୁ ଆମେ କେମିତି କରିବା?
0: ଆସନ ଉପରେ ବସିଯିବା, ଦୁଇ ପାଦକୁ ଶରୀର ପାଖକୁ ନେଇ ଆସିବା, ଦୁଇ ହାତରେ ପାଦକୁ ଧରିବା, ଆଣ୍ଠୁକୁ ଭଲସେ ତଳ ଉପର କରି ହଲେଇବା, ଯେଉଁଟା ଆମ ସେଇଟା ପେଲଭିକ୍ ରିଜନ ଉପରେ ପ୍ରଭାବ ପକାଇବ, କନଷ୍ଟିପେସନ ବି ଦୂର କରିବ, ଏଇ ଯେଉଁ ପ୍ରଜନନ ଦୋଷ ଗୁଡ଼ାକ ଅଛି ତାକୁ ସେ ଦୂର କରିବା। ପେଟ ଉପରେ ବି ଆମେ କରିପାରିବା ଏଇ ରୋଗ ପାଇଁକା, ଯେଉଁଟାକି ସର୍ପାସନ ଆଉ ସଲ୍ଭାସନ, ଏସବୁ ଆସନ କରିବା ଦ୍ୱାରା ଆମର ଏଇ PCOS ପ୍ରୋବ୍ଲେମ ବା ପ୍ରଜନନ ଦୋଷ ଗୁଡ଼ିକ ଦୂର ହୋଇଥାଏ।
1: ଯେ ଆଜିକାଲି ମହିଳାମାନେ ପ୍ରାୟ ମେଦବହୁଳତାର ଶିକାର ହେଉଛନ୍ତି, ଆଣ୍ଠୁଗଣ୍ଠି ବ୍ୟଥା ମଧ୍ୟ ଦେଖାଯାଉଛି,
0: ଆଜ୍ଞା,
1: ସେମାନେ କେଉଁ ପ୍ରକାରର ଆସନ କରିବା ଉଚିତ?
0: ବ୍ରାହ୍ମ ମୁହୂର୍ତ୍ତର ଶଯ୍ୟାତ୍ୟାଗ, ଏଇଟା ମୁନି ଋଷିମାନେ ବହୁତ ବର୍ଷ ଲେଖିଯାଇଛନ୍ତି, ଯେଉଁଟାକି ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ। ବର୍ତ୍ତମାନ ଡିଜିଟାଲ ଯୁଗରେ ସେମାନେ ବହୁତ ରାତିରେ ଡେରିରେ ଶୋଉଛନ୍ତି, ସକାଳେ ଦିନ ସାରା ଶୋଉଛନ୍ତି। ଯଦି ଆମର ଗୋଟେ ସମୟ ନିର୍ଦ୍ଧାରିତ କରାଯାଇଛି, ଆମ ଏହି ସମୟରେ ଶୋଇବା ଦ୍ୱାରା ଆମ ଶରୀରର ଉନ୍ନତି ହେବ, କିନ୍ତୁ ଯଦି ଆମେ ସେଇ ସମୟଟା ସ୍କିପ୍ କରିଯିବା ବା ଛାଡ଼ିଦେବା ଶୋଇବାନି, ଆମେ ପ୍ରକୃତିର ଅପୋଜିଟ୍ରେ ଗଲେ। ସେଥିପାଇଁ ଆମକୁ କ'ଣ ସନ୍ଧ୍ୟା, ଆପଣ ଦେଖିଥିବେ ପକ୍ଷୀମାନେ ପଶୁମାନେ ସନ୍ଧ୍ୟା ହେଲା ମାତ୍ରେ ଶୁଅନ୍ତି, ଭୋର ବା ବ୍ରାହ୍ମ ମୁହୂର୍ତ୍ତରେ ସେମାନେ ଶଯ୍ୟାତ୍ୟାଗ କରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପୁରା ପିଲାଙ୍କର ମହିଳାମାନଙ୍କର ବି ମାନେ ଜୀବନଶୈଳୀ ଚେଞ୍ଜ ହୋଇଛି। ତାପରେ ଖାଦ୍ୟଟା ବହୁତ ପିଲାଙ୍କ ଉପରେ ମହିଳାମାନଙ୍କ ଉପରେ ବି ପ୍ରଭାବ ପକାଉଛି। ଆମେ ଯେଉଁ ଫାଷ୍ଟଫୁଡ଼ ଅଧିକ ଫାଷ୍ଟଫୁଡ଼ ୟୁଜ୍ କରିବା ଦ୍ୱାରା ବା ଖାଦ୍ୟ ଖାଇବା ଦ୍ୱାରା ତା ଦେହରେ ମିଶିଥିବା ଯେଉଁ ରାସାୟନିକ ପଦାର୍ଥ ଆମ ଶରୀରକୁ ପାକସ୍ଥଳୀକୁ କ୍ଷତି ପହଞ୍ଚାଉଛି, ଯେଉଁଟାକି ରାସାୟନିକ ପଦାର୍ଥଟା ମେଦବହୁଳତା ବୃଦ୍ଧି କରୁଛି ପିଲାଙ୍କ ମଧ୍ୟରେ ଆଉ ମହିଳାମାନଙ୍କ ମଧ୍ୟରେ। ତାପରେ ବର୍ତ୍ତମାନ ଦେଖନ୍ତୁ ମ୍ୟାଡ଼ାମ, ଜୀବନଶୈଳୀ ସମସ୍ତଙ୍କର ବର୍ତ୍ତମାନ ଡିଜିଟାଲ ହୋଇଗଲା। ଆମର ପୂର୍ବରୁ କ'ଣ, ମାଆମାନେ ସେମାନେ ଶାରୀରିକ ପରିଶ୍ରମ କରୁଥିଲେ, ତେଣୁ ରୋଷେଇ କରୁଥିଲେ, ଶିଳରେ ମସଲା ବାଟୁଥିଲେ, ଚକିରେ ଯେଉଁଟା ବିରି ମୁଗ ସବୁ ରଗଡ଼ୁଥିଲେ, ନିଜେ ହାତରେ ଲୁଗା କାଚୁଥିଲେ। ସେସବୁ କରିବା ଦ୍ୱାରା ଭଗବାନଙ୍କର ସେଇଟା ପ୍ରକୃତିର ସୃଷ୍ଟି ଯେ ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଆମର ଶରୀରରେ ପ୍ରାକୃତିକ ବ୍ୟାୟାମ ହେଇଯାଉଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ଆମର ଡିଜିଟାଲ
1: ସବୁ ଆମେ ମେସିନ ଉପରେ
0: ନିର୍ଭର କରୁଛେ, ତେଣୁ ଆମର ଆସ୍ତେ ଆସ୍ତେ ସେ କାର୍ଯ୍ୟ ଦକ୍ଷତା ବି କମୁଛି ଆଉ ଶାରୀରିକ ଅସୁସ୍ଥତା ବି ବୃଦ୍ଧି ପାଉଛି। ଯେତେବେଳେ ଆମର ଶରୀରର ମେଦବହୁଳତା ଶରୀରରେ ବୃଦ୍ଧି ପାଇବ, ନିହାତି ଆମର ଏ ଆଣ୍ଠୁଗଣ୍ଠି ବା ଜଏଣ୍ଟ ପେନ୍ ବାହାରିବ, ଆଉ ପାଦ ଉପରେ ବି ପ୍ରେସର ପକାଇବ, ଆଉ ଯେତେବେଳେ ଆପଣ ଦେଖିବେ
1: ଅଣ୍ଟା ଉପରେ ମଧ୍ୟ ପ୍ରେସର ପଡ଼ିଥାଏ,
0: ଅଣ୍ଟା ଉପରେ ମଧ୍ୟ ନିହାତି ଚାପ ପଡ଼ିବ। ସେଥିପାଇଁ ଆମେ ତା ପାଇଁ ପ୍ରତିଦିନ କିଛି ସରଳ ଆସନ, ପ୍ରାଣାୟାମ, ଧ୍ୟାନ କରିବା, ଆଉ ପର୍ଟିକୁଲାର ପ୍ରତ୍ୟେକ ଧରନ୍ତୁ ଆଣ୍ଠୁଗଣ୍ଠିରେ ଜଣେ ଯନ୍ତ୍ରଣାରେ ପୀଡ଼ିତ, ଆମେ ଯଦି ରୋଗ ପାଇଁ ଯୋଗ କରିବା ପ୍ରତ୍ୟେକ ଆସନକୁ ଆମେ 5-15 ମିନିଟ୍ କରିବା। ଧରନ୍ତୁ ଜଣେ ଆମେ ପବନ ମୁକ୍ତ ଆସନ ସିରିଜ 1 ଯେଉଁଟା କି ଆମର ସୂକ୍ଷ୍ମ ବ୍ୟାୟାମ ଭାବରେ ଶରୀରକୁ ନମନୀୟତା ଦେଇଥାଏ। ତାପରେ ଆମେ ଗୋଟେ ଗୋଟେ ଆସନ ତା ସହିତ ଯୋଡ଼ିକି କରିବା। ଶେଷରେ ଆସନ ପରେ ଆମେ ପ୍ରାଣାୟାମ, ତାପରେ ଧ୍ୟାନ କରିବା। ଆଉ ଆମର ବି ବର୍ତ୍ତମାନ ଅବସାଦ, ମାନସିକ ଚାପ ଏସବୁ ବୃଦ୍ଧି ପାଇଛି, ଯେଉଁଟାକି ଆମେ ଯୋଗ ନିଦ୍ରା ଦ୍ୱାରା ଆମେ ତାହାକୁ ମାନେ ଓଭରକମ୍ କରିପାରିବା ସେ ଡିଜିଜ୍ରୁ। କେମିତି ଏବେ ଦେଖନ୍ତୁ, ଆମେ ଯଦି କାର୍ଯ୍ୟ ବ୍ୟସ୍ତ ଭିତରେ ରହୁଛନ୍ତି, ଯେଉଁ କାର୍ଯ୍ୟ କ୍ଷେତ୍ରରେ ଆମେ କାମ କରୁଛେ ରାତିରେ, ଦେଖନ୍ତୁ ବହୁତ ଅଫିସରେ ଆପଣ ଦେଖିଥିବେ ସମସ୍ତେ ରାତିରେ ଯେଉଁ କାମ କରୁଛନ୍ତି, ବର୍ତ୍ତମାନ ଆମର ଆଇଟି ସେକ୍ଟରରେ ଯେଉଁମାନେ କାମ କରୁଛନ୍ତି ସେମାନେ ବହୁତ ମାନସିକ ଚାପଗ୍ରସ୍ତ। ଆଉ ସେମାନେ କମ୍ପ୍ଲିଟ୍ ଗୋଟେ 7-8 ଘଣ୍ଟାର ଯେଉଁ ନିଦ, ଆମେ ଗୋଟେ ସୁସ୍ଥ ଶରୀର ପାଇଁ, ମନ ପାଇଁ 7-8 ଘଣ୍ଟାର ନିଦ ଆଜିକାଲି ଆଉ ବ୍ୟସ୍ତବହୁଳ ଜୀବନରେ ମ୍ୟାଡ଼ାମ୍ କେହି ବି କରିପାରୁନାହାନ୍ତି। ସେଥିପାଇଁ ଆମର ତା ପାଇଁ ଅବ୍ୟର୍ଥ ପ୍ରାଣାୟାମ, ଧ୍ୟାନ ଆଉ ଯୋଗ ନିଦ୍ରା, ଆମେ 15 ମିନିଟ୍ ଯୋଗ ନିଦ୍ରା ଅଭ୍ୟାସ ଦ୍ୱାରା 7-8 ଘଣ୍ଟା ନିଦର ଲାଭ ଆମେ ଏଥିରେ ପାଇପାରିବା। ଯୋଗ ନିଦ୍ରା, ଆମେ ଶବାସନରେ ପ୍ରଥମେ ଆସନ ଉପରେ ଶୋଇଯିବା, ଶରୀରକୁ ପୁରା ଢିଲା ଛାଡ଼ିଦେବା, ସମସ୍ତ ଚିନ୍ତାରୁ ଶରୀରକୁ ମନକୁ ମୁକ୍ତ କରିଦେବା। ତାପରେ ଧୀରେ ଧୀରେ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ଧ୍ୟାନ ଦେବା। ପ୍ରଥମେ ଆମେ ଡାହାଣ ଗୋଡ଼ର ବୃଦ୍ଧ ଆଙ୍ଗୁଠି ଠାରୁ ଦେଖିବା, ପାଦର ଆଙ୍ଗୁଠି ଗୁଡ଼ିକ ଦେଖିବା, ତାପରେ ପାଦକୁ ଦେଖିବା, ଗୁଇଠିକୁ ଦେଖିବା, ତାପରେ ଆଣ୍ଠୁ, ଜଙ୍ଘ, ଏ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ଅନ୍ତର୍ମୁଖୀ ମନରେ କେବଳ ଧ୍ୟାନ ଦେଇକି ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖି ଚାଲିବା। ଯେତେବେଳେ ଆମର ସମସ୍ତ ବାହିକ ଭାବରେ ଆଉ ଆନ୍ତରିକ ଭାବରେ ଆମେ ଶରୀରକୁ ପୁରା ଦେଖିବା, ଆମର ଇଣ୍ଟରନାଲ ଅର୍ଗାନ ଗୁଡ଼ା ବି ଅଛି, ତାକୁ ବି ଆମେ ଅନୁଭବ କରିବା, ଆମର ହୃଦୟଟା କେମିତି ଧକ୍ ଧକ୍ କରୁଛି, ଫୁସ୍ଫୁସ୍ଟା କେମିତି ନିଶ୍ୱାସ ଭରିଲା ବେଳେ ଫୁଲୁଛି, ପୁଣି ସେ ଏକ୍ସପାଣ୍ଡ କରୁଛି ଆଉ କମ୍ପ୍ରେସ୍ କରୁଛି, ତାକୁ ବି ଅନୁଭବ କରିବା। ଆମର ପାକସ୍ଥଳୀରେ କେମିତି ଖାଦ୍ୟଟା ଯାଇକି ହଜମ ହେଉଛି, ତାକୁ ବି ଆମେ ଯୋଗ ନିଦ୍ରା ମାଧ୍ୟମରେ ଆମେ ସବୁକୁ ଦେଖିବା। ତାପରେ ଏଇ ଯୋଗ ନିଦ୍ରା ମାଧ୍ୟମରେ ଆମ ଶରୀରର ସମସ୍ତ ମାନସିକ ଅବସାଦ ଦୂର ହେବ। ଆଉ ଯଦି ଆମେ ଅନିଦ୍ରା ବା 7 ଘଣ୍ଟାର କମ୍ପ୍ଲିଟ୍ ନିଦ ଆମକୁ ଏଇ 15 ମିନିଟ୍ ବା 1/2 ଘଣ୍ଟାରେ ମିଳିବ। ଆମର ଶରୀର 5ଟା ତତ୍ତ୍ୱରେ ଗଢ଼ା, ବାୟୁ, ଅଗ୍ନି, ଆକାଶ, ପୃଥିବୀ, ଜଳ। ଆମେ ଯୋଗ ନିଦ୍ରା କରିବା ସମୟରେ ଆମେ ଏଇ 5ଟା ତତ୍ତ୍ୱକୁ ମଧ୍ୟ ଧ୍ୟାନକୁ ଆଣିବା।
1: ଏ ଯେଉଁ ଆଜିକାଲି ମହିଳାମାନଙ୍କର ମେଦବହୁଳତା, ଆଣ୍ଠୁଗଣ୍ଠି ବ୍ୟଥା, ଯେଉଁ ସବୁ ସମସ୍ୟା ଦେଖାଯାଉଛି, ଏହାକୁ ଦୂର କରିବା ପାଇଁ ମହିଳାମାନେ କେଉଁ ପ୍ରକାରର ଯୋଗ କରିପାରିବେ?
0: ଆମର ମହିଳାମାନଙ୍କ ଶରୀରରେ ମେଦବହୁଳତା ଦୂର କରିବା ପାଇଁ ଆମକୁ ଛିଡ଼ା ହେଇକି ତାଡ଼ାସନ କରିବା ଦରକାର। ଶୋଇକି ତାଡ଼ାସନ, ତ୍ରିକୋଣାସନ, କଟିଚକ୍ରାସନ,
1: ଏସବୁ ଆସନ ସେମାନେ କରିପାରିବେ।
0: ଆଜ୍ଞା, ଶରୀରରେ ଯେଉଁ ରକ୍ତ ସଞ୍ଚାଳନ ହୁଏ ତାଡ଼ାସନ କରିବା ଦ୍ୱାରା ସେଇଟା ବହୁତ ଭଲ ଭାବରେ ହୋଇଥାଏ। ଆଉ ଶରୀରରେ ଯେଉଁ ଅଧିକା ଚର୍ବି ରହିଥାଏ ସିଏ ଆସ୍ତେ ଆସ୍ତେ ତରଳି ଯାଇଥାଏ ବା ମେଲ୍ଟ କରିଯାଇଥାଏ, ଯେଉଁଟାକି ତାଡ଼ାସନ ଦ୍ୱାରା ସମ୍ଭବ। ଉଷ୍ଟ୍ରାସନ ଦ୍ୱାରା ଆମେ ପଛକୁ ଝୁକିବା, ପଛକୁ ଝୁକିବା ଦ୍ୱାରା ଆମର ପେଟରେ ଥିବା ଚର୍ବି ସେଇଟା କମିବ, ପ୍ଲସ୍ ଅକ୍ସିଜେନ୍ ନେବାର କ୍ଷମତା ବୃଦ୍ଧି ଘଟିବ। ତ୍ରିକୋଣାସନରେ ଆମର ଯେଉଁ ସାଇଡ଼ରେ ଯେଉଁ ଫ୍ୟାଟ୍ ଗୁଡ଼ା ଅଛି, ତ୍ରିକୋଣାସନ କରିବା ଦ୍ୱାରା ଆମେ ତାକୁ ଡାହାଣକୁ ଥରେ ଝୁକିବା, ବାମକୁ ଥରେ ଝୁକିବା, କିନ୍ତୁ ପ୍ରତ୍ୟେକ ଆମର ମେଦବହୁଳତା ଯେଉଁମାନଙ୍କର ଅଧିକା ଅଛି, ପ୍ରତ୍ୟେକ ଆସନକୁ ସେମାନେ 5-15 ମିନିଟ୍ କରିବା ଆବଶ୍ୟକ, ତାହେଲେ ଯାଇକି ପ୍ରଭାବ ପଡ଼ିବ।
1: ତାକୁ ପ୍ରତିଦିନ କରିବା ଉଚିତ,
0: ପ୍ରତିଦିନ ଯୋଗ ଏକ ସାଧନା, ଆକୁ ସାଧକ ହେଇ କରିବାକୁ ପଡ଼ିଲେ ଆମେ ନିହାତି ବା ନିଶ୍ଚୟ ଭାବରେ ଆମେ ମୁକ୍ତି ପାଇପାରିବା କୌଣସି ରୋଗରୁ।
1: ତେବେ ଏ ଯୋଉ ଯୋଗ ଆଉ ପ୍ରାଣାୟାମ, ତାହା ଆମର ଏକାଗ୍ରତା ବଢ଼ାଇଥାଏ କି?
0: ଯୋଗ କରିବା ଦ୍ୱାରା ଆମର ଆସନ, ଆମେ କହିଲେ ଯେ ସ୍ଥିରମ ସୁଖମ ଆସନମ, ଯେତେବେଳେ ଆମେ ଆସନ ଗୁଡ଼ିକ କରିବା ଆମ ଶରୀର ସ୍ଥିର ରହିଲା, ଯେତେବେଳେ ଆମେ ପ୍ରାଣାୟାମ କରିବା ଆମର ମନ ସ୍ଥିର ରହିଲା, ଯେତେବେଳେ ଆମେ ଧ୍ୟାନ କରିବା ଚିତ୍ତ ସ୍ଥିର ରହିଲା। ତାହେଲେ କ'ଣ କରିବା, ଆସନ ସେ ଶରୀର ଶୁଦ୍ଧି, ପ୍ରାଣାୟାମ ସେ ମନ ଶୁଦ୍ଧି, ଧ୍ୟାନ ସେ ଚିତ୍ତ ଶୁଦ୍ଧି ହୋତା ହେ। ନିଷ୍କାମ କର୍ମ କରିବାକୁ ଆମକୁ ପ୍ରେରଣା ମିଳେ ଏଇ 3ଟି ଜିନିଷ କରିବା ଦ୍ୱାରା, ଯେଉଁଟାକି ଅଷ୍ଟାଙ୍ଗ ଯୋଗର ଅନ୍ତର୍ଗତ। ଯେତେବେଳେ ଯୋଗ ଆମେ କରିବା, ଯୋଗ ଆସନ ପ୍ରାଣାୟାମ ଧ୍ୟାନ ଆମେ ଡେଲି ଲାଇଫରେ ବା ପ୍ରତିଦିନ ଆମେ ଏଇସବୁକୁ ଅଭ୍ୟାସ କରୁଛେ, ଆମେ ପ୍ରତ୍ୟାହାର, ଧାରଣା, ସମାଧି ଏସବୁକୁ ଯାଇନେ। ତେଣୁ ଆମେ ଯେତେବେଳେ ଯୋଗ କରିବା, ଆସନ କରିବା ଦ୍ୱାରା ଆମର ଶରୀର ସୁସ୍ଥ ହେଲା, ପ୍ରାଣାୟାମ ଦ୍ୱାରା ମନ ସୁସ୍ଥ ହେଲା, ଧ୍ୟାନ କରିବା ଦ୍ୱାରା ଆମର ଅବସାଦ, ଅନିଦ୍ରା, ଚିନ୍ତା ଦୂର ହୁଏ। ସାଧାରଣତଃ ମହିଳାମାନେ ଏଇ ଅବସାଦରେ ଅଧିକାଂଶ କ୍ଷେତ୍ରରେ ପୀଡ଼ିତ। ସେଥିପାଇଁ ଆମେ ପ୍ରତିଦିନ ଆସନ ସହିତ ଯୋଗ

0: ପ୍ରଶ୍ନର ଉଦ୍ଦେଶ୍ୟ ଏବଂ ତା'ର ଥିମ୍ ବିଷୟରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଅନେକ ଗୁଡ଼ିଏ ତଥ୍ୟ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର ମ୍ୟାଡ଼ାମ।
0: ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଆପଣମାନେ ଶୁଣିଲେ ଯୋଗ ଶିକ୍ଷକ ପ୍ରଣତୀ ସ୍ୱାଇଁଙ୍କ ସହିତ ଆଲୋଚନା।

ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: なりますよ。
1: 赤そばに。ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥାଓ କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲ ପର ଯୋଗ ଜନ ଜନ ତକ ପହଞ୍ଚନା।

0: और समस्त मानवता के कल्याण का आधार स्तंभ है। मैं सभी देशवासियों से ये संकल्प लेने का आग्रह करती हूँ, ये योग को अपने दैनिक जीवन का अभिन्न अंग बनाएंगे। ऐसा करके ये स्वस्थ व्यक्ति, स्वस्थ परिवार, स्वस्थ समाज, स्वस्थ राष्ट्र और स्वस्थ विश्व के निर्माण के महान लक्ष्य में अपना योगदान देंगे।
1: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
2: भारत आज अपने पूरे मैरिटाइम इकोसिस्टम को सशक्त बना रहा है, इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
1: ନୌସେନାରେ ଆଜି ସାମିଲ ହୋଇଥିବା 3ଟିଯାକ ଯୁଦ୍ଧ ଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରେୟ। ପ୍ରଧାନମନ୍ତ୍ରୀ କହିଛନ୍ତି ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
2: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था, आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
1: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ୍ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷାଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା

0: ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ, ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ, ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ, ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
1: ସୂଚନା ଅନୁଯାୟୀ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
3: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା

ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ UG ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10 ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,717, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ

ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ। କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ଏବଂ ଆଜି ଅନୁଷ୍ଠିତ ହେଉଛି NTA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 101.1 FM। ଏବେ ଶୁଣନ୍ତୁ ଜିତ୍ ଚଳଚ୍ଚିତ୍ରର ଗୀତ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଶୁଣୁଥିଲେ ରଙ୍ଗିଲା ଟକା ଚଳଚ୍ଚିତ୍ରର ଏ ଗୀତ। ଏଇଠି ଶେଷ କରୁଛୁ ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF।

0: ସେଇ ଭିତରେ ଆଉ କମ୍ୟୁନିକେସନଟା ଏମିତି ଗୋଟେ ଆପଣଙ୍କର, ଧରିନିଅନ୍ତୁ ଆପଣ ଯେକୌଣସି ଭୋଜି କଲେ ଯେମିତି ଆପଣଙ୍କର ଆଳୁ ପରିବାଟା ସବୁ ଜାଗାରେ ଲାଗେ, ସେମିତି କମ୍ୟୁନିକେସନଟା ସବୁ ପ୍ରୋଜେକ୍ଟ ସାଙ୍ଗରେ ଲାଗିଥାଏ। ତ ମୁଁ ସବୁ ଯେତେବେଳେ ଆମର ପ୍ରକଳ୍ପ ଅଧିକାରୀମାନେ ଅଛନ୍ତି ବିଭିନ୍ନ କ୍ଷେତ୍ରରେ, ଯେମିତି ଇନଫ୍ରାଷ୍ଟ୍ରକ୍ଚରରେ ଅଛନ୍ତି, ଏଜୁକେସନ୍ ଶିକ୍ଷା ପାଇଁ ଅଛନ୍ତି, ସ୍ୱାସ୍ଥ୍ୟ ପାଇଁ ଅଛନ୍ତି, ନ୍ୟୁଟ୍ରିସନ୍ ପାଇଁ ଅଛନ୍ତି, ବାକି ଡ୍ରିଙ୍କିଂ ୱାଟର ସାନିଟେସନ୍ ପାଇଁ ଅଛନ୍ତି, ସ୍କିଲ୍ ଡେଭଲପମେଣ୍ଟ ପାଇଁ ଅଛନ୍ତି, ଆଉ ଲାଇଭଲିହୁଡ଼ ପାଇଁ ଅଛନ୍ତି, ଇରିଗେସନ୍ ପାଇଁ ଅଛନ୍ତି। ତ ମୁଁ ସମସ୍ତଙ୍କୁ ପଚାରି ଲାଗିଥାଏ ଯେ ଆପଣମାନଙ୍କର କ'ଣ ପ୍ରୋଜେକ୍ଟ ଅଛି, କେଉଁଠି ଆପଣମାନଙ୍କୁ ଆଉ ସପୋର୍ଟ ଦରକାର ଯେଉଁଠିକି ଆପଣଙ୍କର ପ୍ରକଳ୍ପଟା ସକ୍ସେସ୍ ହୋଇପାରିବ। ତ ତା ସେଥିରେ କମ୍ୟୁନିକେସନର ଗୋଟେ ରୋଲ୍ ଥାଏ, ସେହି ଭୂମିକାଟାକୁ ମୁଁ ସବୁବେଳେ ତୁଲାଇବା ପାଇଁ ଚେଷ୍ଟା କରେ, ଆଉ ସମସ୍ତଙ୍କ ସାଙ୍ଗରେ ମିଶିକି ତାଙ୍କର କେଉଁ ପ୍ରୋଜେକ୍ଟଟା ଏବେ ଲୋକଙ୍କ ପାଖକୁ ଯିବା ଦରକାର, ପ୍ରଚାର ପ୍ରସାର ହେବା ଦରକାର ତା'ର, ବୁଝିକି ସେ ଅନୁସାରେ ମୁଁ ତାକୁ ପ୍ଲାନିଂ କରିକି କରିଥାଏ।
1: ନିଶ୍ଚିତ ଭାବେ ତେବେ ସାର୍ କହିବାକୁ ଗଲେ ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ର ମୁଖପାତ୍ର ଯଦି ଆପଣଙ୍କୁ ଆମେ ଦେବା ତାହେଲେ କିଛି ଅସୁବିଧା ହେବନି?
0: ନାଇଁ, ଅବଭିୟସ୍ଲି ମୁଁ ତ ସେଇ ପୋଜିସନ୍ ହିଁ ଅଛି ମୁଖପାତ୍ର, ଯଦିଓ ଏଠି ଆମେ ସିଇଓ ମ୍ୟାଡ଼ାମ୍ କୁହନ୍ତୁ କିମ୍ବା କଲେକ୍ଟର ସାର୍ଙ୍କ ବିନା ଅନୁମତିରେ କୌଣସି ଜିନିଷ ଆମେ ଡାଇରେକ୍ଟଲି ଦେଇପାରିବୁନି, କିନ୍ତୁ ସେମାନଙ୍କ ଅନୁମତି ନେଇକି ଆମେ ବିଭିନ୍ନ ଜିନିଷ ଲୋକଙ୍କୁ କହିପାରିବୁ।
1: ସାର୍ ମୁଁ ଏଇଥିପାଇଁ ମୁଖପାତ୍ର କଥାଟି କହିଲେ ଯେ ଆମେ ବର୍ତ୍ତମାନ ଯେହେତୁ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ରେ ବସି ଆଲୋଚନା କରୁଛନ୍ତି, ଆମେ କିଛି ପ୍ରକଳ୍ପ ସମ୍ପର୍କରେ ଆମେ ଆଲୋଚନା କରିବା। କେନ୍ଦୁଝର ଜିଲ୍ଲାର ଡିଏମ୍ଏଫ୍ ତରଫରୁ କ'ଣ କ'ଣ ପ୍ରକଳ୍ପ ନିଆଯାଏ? ପ୍ରଥମେ ସାର୍ ସ୍ୱାସ୍ଥ୍ୟ ସେବାର ବ୍ୟାପକତା ପାଇଁ ଆମେ ଅନେକ ପଦକ୍ଷେପ ଆଗରୁ ନେଇଛନ୍ତି ଏବଂ ଏବେ ମଧ୍ୟ ଚାଲୁଛି। ଯେମିତି ସାର୍ ତା ଭିତରେ ରହିଛି ଆମର ଡିଏମ୍ଏଫ୍ ସଞ୍ଜୀବନୀ, ସାର୍ ଟିକେ ଡିଏମ୍ଏଫ୍ ସଞ୍ଜୀବନୀ ସମ୍ପର୍କରେ ଗୋଟେ ଲାଇନ୍ରେ କହିବେ।
0: ଦେଖନ୍ତୁ, ଡିଏମ୍ଏଫ୍ ସଞ୍ଜୀବନୀ ହେଲା ଆପଣଙ୍କର ଯେଉଁଠି କେନ୍ଦୁଝର ଜିଲ୍ଲାରେ ଯେଉଁ ଲୋକମାନେ ଡାକ୍ତରଖାନାକୁ ଯାଉଛନ୍ତି, ସେଠି ଧରିନିଅନ୍ତୁ ଏଇ ଡାକ୍ତରଖାନାରେ ସେ ରୋଗଟିର ନିଦାନ ସମ୍ଭବ ନୁହେଁ, ତ ସେଠି ତାଙ୍କୁ ରେଫର କରାଯାଉଛି କଟକ ଏସ୍ସିବି ମେଡ଼ିକାଲ କଲେଜକୁ। ଏସ୍ସିବି ମେଡ଼ିକାଲ କଲେଜରୁ ଜଣେ ଗୋଟେ ଆଦିବାସୀ ବହୁଳ ଜିଲ୍ଲାର ଲୋକ ସେଠି ଯାଇକି ଏତେ ବଡ଼ ହସ୍ପିଟାଲରେ ବାଟ ଭଟକିବ, କେଉଁଠି କ'ଣ କେଉଁ ବିଭାଗକୁ ଯିବ ସେ ହଠାତ୍ ଜାଣିପାରିବ ନାହିଁ। ତ ସେଥିପାଇଁ ଡିଏମ୍ଏଫ୍ ପକ୍ଷରୁ ଗୋଟେ ଡିଏମ୍ଏଫ୍ ସଞ୍ଜୀବନୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେଠି କ'ଣ କରାଯାଇଛି ନା, କଟକ ଏସ୍ସିବି ମେଡ଼ିକାଲ କଲେଜରେ ଆମର ଗୋଟେ ସେଣ୍ଟର ଅଛି ସଞ୍ଜୀବନୀ ବୋଲି, ସେଇ ସଞ୍ଜୀବନୀ କେନ୍ଦ୍ରରେ ବିଭିନ୍ନ ଷ୍ଟାଫ୍ ରହିଛନ୍ତି ଆମର। ଏଠୁ ଜଣେ ଲୋକ ଯେତେବେଳେ ଡାକ୍ତର ଜଣକୁ ରେଫର କରନ୍ତି, ସେଠି ଆମର ଗୋଟେ କମ୍ପ୍ୟୁଟରରେ ଏଣ୍ଟ୍ରି ହୋଇଯାଏ ଯେ ଏଇ ପେସେଣ୍ଟକୁ କଟକ ସ୍ଥାନାନ୍ତର କରାଗଲା। କଟକ ସ୍ଥାନାନ୍ତର କରାଗଲା ପରେ ସେଠି ସେମାନେ କେଉଁ ବିଭାଗକୁ ସେମାନେ ଯିବେ, କ'ଣ କରିବେ, ସେଇ ସଞ୍ଜୀବନର ଷ୍ଟାଫ୍ ସେମାନେ ତାଙ୍କୁ ହାତ ଧରିକି ନେଇକି ସେଇ ବିଭାଗରେ ପହଞ୍ଚାନ୍ତି। ସେଇ ପେସେଣ୍ଟ ସାଙ୍ଗରେ ଜଣେ ଆଟେଣ୍ଡାଣ୍ଟ ବି ଥାନ୍ତି, ସେ ଆଟେଣ୍ଡାଣ୍ଟଙ୍କ ରହିବା ପାଇଁ ମଧ୍ୟ ସେଠି 100 ଶଯ୍ୟା ବିଶିଷ୍ଟ ଗୋଟେ କେନ୍ଦ୍ର ରଖାଯାଇଛି, ରହଣି କେନ୍ଦ୍ର ରଖାଯାଇଛି। ତ ଏଇ ପ୍ରୋଜେକ୍ଟ ଅଣ୍ଡରରେ 2024 ଏପ୍ରିଲରୁ 26 ଏପ୍ରିଲ ମଧ୍ୟରେ ପାଖାପାଖି 14,960 ଜଣ ପେସେଣ୍ଟକୁ ଆମେ ସହାୟତା ଯୋଗାଇ ଦେଇଛୁ। ସେହିପରି ପାଖାପାଖି 29,920 ପେସେଣ୍ଟଙ୍କର ଆଟେଣ୍ଡାଣ୍ଟକୁ ଆମେ ରହିବା ପାଇଁ ବ୍ୟବସ୍ଥା କରିଥିଲୁ ସେଇଟା ଡିଏମ୍ଏଫ୍ ସଞ୍ଜୀବନୀ।
1: ଇଏ ଏକ ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ ଏକ ଭଲ କାର୍ଯ୍ୟକ୍ରମ ଡିଏମ୍ଏଫ୍ ସଞ୍ଜୀବନୀ, ଏବଂ ବହୁ ସଂଖ୍ୟାରେ ପ୍ରାୟ ଦୈନିକ ଆମେ ଯଦି ହିସାବ କରିବା ପାଖାପାଖି 20 ଏବଂ ଆଟେଣ୍ଡାଣ୍ଟ ଯଦି ହିସାବ କରିବା ପାଖାପାଖି ଦୈନିକ 40 ଜଣ ପାଖାପାଖି ଆମର କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ଯାଇ ସେଠାରେ ସେବା ପାଉଛନ୍ତି। ସାର୍ ସ୍ୱାସ୍ଥ୍ୟ ସେବାର ଆଉ ଗୋଟିଏ ଜିନିଷ ଅଛି, ଡିଏମ୍ଏଫ୍ ଆମ୍ବୁଲାନ୍ସ ମଧ୍ୟ ପ୍ରଦାନ କରାଯାଉଛି।
0: ହଁ, ଆମେ ଡିଏମ୍ଏଫ୍ରୁ ଜିଲ୍ଲାକୁ, କେନ୍ଦୁଝର ଜିଲ୍ଲାକୁ ଆମେ 23 ଆମ୍ବୁଲାନ୍ସ ଦେଇଛୁ ଗୋଟେ, ସେଥିରେ 18 ଆମର ରହୁଛି ବେସିକ୍ ଲାଇଫ୍ ସପୋର୍ଟର
1: ବିଏଲ୍ଏସ୍,
0: ଆଉ ଆଡ଼ଭାନ୍ସ ଲାଇଫ୍ ସପୋର୍ଟର 5 ଆମ୍ବୁଲାନ୍ସ ରହିଛି। ଏ ଆମ୍ବୁଲାନ୍ସ ଗୁଡ଼ାକ DDMCH ଆଉ ଆପଣଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ 2-3 ଉପଖଣ୍ଡ ଚିକିତ୍ସାଳୟରେ ଦିଆଯାଇଛି। ତ ସେଠୁ ପେସେଣ୍ଟମାନଙ୍କୁ ତୁରନ୍ତ ଆମେ ଆଣୁଛୁ। ତା ପାଇଁ ଗୋଟେ କଲ୍ ସେଣ୍ଟର ବି ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ଅଧିକାରୀଙ୍କ ଅଫିସରେ ଅଛି, ସେଇ କଲ୍ ସେଣ୍ଟର ମାଧ୍ୟମରେ ଏଟାକୁ ମ୍ୟାନେଜ୍ କରିକି ଏଇ ଆମ୍ବୁଲାନ୍ସ ଗୁଡ଼ାକ ଜିଲ୍ଲାବାସୀଙ୍କୁ ସେବା ଯୋଗାଇ ଦେଉଛନ୍ତି।
1: ସାର୍ ନିଶ୍ଚିତ ଭାବରେ ସାର୍ ଇଏ ତ ଗୋଟେ ଆମ୍ବୁଲାନ୍ସ ସେବା ନିହାତି ଭାବରେ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ। ତେବେ ସାର୍ ଆଉ ଗୋଟେ ଗାଁ ଗହଳିରେ ଆମ ଡିଏମ୍ଏଫ୍ର ଅତ୍ୟନ୍ତ ଲୋକପ୍ରିୟ ହୋଇଛି ସେ କାର୍ଯ୍ୟକ୍ରମ, ସେ ହେଉଛି ଡିଜିଟାଲ ଡିସ୍ପେନ୍ସରୀ।
0: ଡିଜିଟାଲ ଡିସ୍ପେନ୍ସରୀ କ'ଣ ହେଉଛି, ଦେଖନ୍ତୁ ଆପଣଙ୍କର ଯେହେତୁ ଏଇଟା ଗୋଟେ ଦୁର୍ଗମ ଅଞ୍ଚଳ ବହୁତ ଅଛି, ଦୁର୍ଗମ ଅଞ୍ଚଳ କେନ୍ଦୁଝର ଜିଲ୍ଲାରେ, ତାପରେ ଦ୍ୱିତୀୟ ହେଲା ଆଦିବାସୀ ବହୁଳ, ଲୋକମାନେ ସହଜରେ ଯଦି ସ୍ୱାସ୍ଥ୍ୟ ସେବା ନ ପାଇପାରୁଛନ୍ତି, ଆସିବା ପାଇଁ ବେଶୀ ସମୟ ନାହିଁ, ଦୂର ହୋଇଯାଉଛି, ଯୋଗାଯୋଗ ଯାତାୟାତ ପାଇଁ ସୁବିଧା ନାହିଁ, ତ ସେଥିପାଇଁ ଆମେ ଗୋଟେ ଡିଜିଟାଲ

0: ଡିସପେନ୍ସରୀ ବ୍ୟବସ୍ଥା କରିଛୁ। ଡିଜିଟାଲ ଡିସପେନ୍ସରୀରେ କ'ଣ ହେଉଛି, ଆମେ ଦୁର୍ଗମ ଅଞ୍ଚଳରେ ଗୋଟେ ସେଟଅପ୍ କରାଯାଉଛି ଯେଉଁଠିକି ଚାରିଜଣ ଷ୍ଟାଫ୍ ତାଙ୍କର ରହୁଛନ୍ତି। ସେ ଚାରିଜଣ ଷ୍ଟାଫ୍ଙ୍କ ଭିତରେ ଜଣେ ଫାର୍ମାସିଷ୍ଟ, ଜଣେ ନର୍ସ, ଆଉ ଜଣେ ଯେଉଁ ଆପଣଙ୍କର ଲ୍ୟାବ୍ ଟେକ୍ନିସିଆନ୍ ଯେଉଁମାନେ ଟେଷ୍ଟ କରିବେ ବିଭିନ୍ନ ଜିନିଷର, ଆଉ ଜଣେ ସପୋର୍ଟ ଷ୍ଟାଫ୍ ଜଣେ ରହୁଛନ୍ତି, ଚାରିଜଣ ରହୁଛନ୍ତି। ସେଠିକି ଯଦି ଜଣେ ପେସେଣ୍ଟ ଗଲେ ତାଙ୍କୁ ଆଭାସୀ ମାଧ୍ୟମରେ ଡକ୍ଟରଙ୍କ ସାଙ୍ଗରେ ଯୋଗାଯୋଗ କରାଯାଉଛି। ଡକ୍ଟର ତାଙ୍କୁ ପଚାରୁଛନ୍ତି କ'ଣ ରୋଗ ହେଲା କ'ଣ ନାହିଁ, ସେ ଅନୁସାରେ ଡକ୍ଟର ପ୍ରେସ୍କ୍ରାଇବ୍ କରୁଛନ୍ତି ମେଡିସିନ। ସେଠି ଯେଉଁ ନର୍ସ ଥାନ୍ତି ତାଙ୍କ ସାଙ୍ଗରେ, ସେ ପ୍ରେସ୍କ୍ରିପ୍ସନ୍ଟିକୁ ଲେଖିବେ। ଫାର୍ମାସିଷ୍ଟ ଯିଏ ଥିବେ ତିନି ଦିନ ମିନିମମ୍ ଆଉ ମ୍ୟାକ୍ସିମମ୍ ସାତ ଦିନର ଔଷଧ ତାଙ୍କୁ ଦେଇକି ସେଠୁ ପଠାଯାଉଛି। ତ ଏଇଟା ବହୁତ ଇଏ ହେଇଛି, ପାଖାପାଖି 12,000-14,000 ଲୋକଙ୍କୁ ଗଲା 2 ମାସ ଭିତରେ ଏହି ସେବା ଯୋଗାଇ ଦିଆଯାଇଛି।
1: ତେବେ ଶ୍ରୋତା ବନ୍ଧୁ, ନିଶ୍ଚିତ ଭାବରେ ଇଏ ଏକ ଭଲ ପଦକ୍ଷେପ ଆମ ଡିଏମ୍ଏଫ୍ର। ସାର୍, ଡିଏମ୍ଏଫ୍ ତରଫରୁ ଆମର ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ହସ୍ପିଟାଲ କିଛି ସ୍ପେଶାଲିଷ୍ଟ ଡକ୍ଟର ମଧ୍ୟ ଆସୁଛନ୍ତି?
0: ହଁ, କିଛି ଡକ୍ଟର ଯେଉଁ ବିଭିନ୍ନ ଜାଗାରୁ, ଦେଖନ୍ତୁ ସରକାରୀ ସ୍ତରରେ କ'ଣ ହେଉଛି, ଡକ୍ଟର ସଂଖ୍ୟା କମ୍ ଅଛି, ଆପଣ ଜାଣିଥିବେ ରାଜ୍ୟସ୍ତରରେ ଡାକ୍ତରଙ୍କ ସଂଖ୍ୟା କମ୍ ଅଛି, ଆଉ ସଂଖ୍ୟା କମ୍ ଥିବା ଭିତରେ ବହୁତ ଲୋକ ବି ଇଣ୍ଟରେଷ୍ଟେଡ୍ ହେଉନାହାନ୍ତି ସରକାରୀ ସେବା ଯୋଗାଇ ଦେବା ପାଇଁ ସରକାରୀ ମାଧ୍ୟମରେ ରହିକି। ତ ସେଠି ଡିଏମ୍ଏଫ୍ ତରଫରୁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ଯେଉଁ ଜାଗା ଗୁଡ଼ାକରେ, ଯେଉଁ ବିଭାଗରେ ଡାକ୍ତର ସଂଖ୍ୟା କମ୍ ଅଛନ୍ତି। ଆମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେ ଦିଅନ୍ତି ରିକ୍ୱେଷ୍ଟେସନ୍ ଦିଅନ୍ତି ଯେ ଆମର ଏଇଠି ଡାକ୍ତର ନାହାନ୍ତି, ଇଏ କରନ୍ତି, ଆମେ ସେମାନଙ୍କୁ ଇଏ କରନ୍ତୁ। ଏବେ ରିସେଣ୍ଟଲି ଦନ୍ତ ଚିକିତ୍ସକଙ୍କୁ ଆପଏଣ୍ଟମେଣ୍ଟ ଦିଆହେଇଛି। ତ ଯେଉଁ ବିଭାଗରେ ନାହାନ୍ତି ସେଇ ବିଭାଗ ପାଇଁ ଆମେ ଡାକ୍ତର ଆପଏଣ୍ଟମେଣ୍ଟ କରୁଛୁ।
1: ଶ୍ରୋତା ବନ୍ଧୁ, ଇଏ ଗଲା ଆମର ଡିଏମ୍ଏଫ୍ର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସହାୟତା ବା ସେବାମୂଳକ କାର୍ଯ୍ୟକ୍ରମ। ସାର୍, ଆମେ ଗୋଟେ ଗତ କିଛି ଦିନ ଧରି ଆମେ ଆରମ୍ଭ କରିଛନ୍ତି ଡିଏମ୍ଏଫ୍ ଉଦ୍ୟମୀ। ସାର୍, ଏ ଡିଏମ୍ଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ସାର୍ କ'ଣ, ୟାର ପଛରେ ଆଭିମୁଖ୍ୟ କ'ଣ ରହିଛି?
0: ଦେଖନ୍ତୁ, ପ୍ରଥମେ ଯେତେବେଳେ ଆମେ ଏଇ ପ୍ରୋଗ୍ରାମ୍କୁ କନ୍ସେପ୍ଚୁଆଲାଇଜ୍ କରିଥିଲୁ, ଯେତେବେଳେ ଚିନ୍ତା ଆସିଥିଲା ଏମିତି ଗୋଟେ ପ୍ରୋଗ୍ରାମ୍ କରିବା ପାଇଁ, ମୁଖ୍ୟ ଥିଲା ଆପଣଙ୍କର କେନ୍ଦୁଝରରୁ ବହୁତ ଲୋକ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି, ଆଉ ବହୁତ ଲୋକ ଆଗ୍ରହ ବି ଅଛନ୍ତି ବ୍ୟବସାୟ ବାଣିଜ୍ୟ କରିବା ପାଇଁ। ତ ସେମାନଙ୍କୁ ଠିକ୍ ରାସ୍ତା ମିଳୁନି। ତ ଏଇ ଡିଏମ୍ଏଫ୍ ଉଦ୍ୟମୀ ପ୍ରୋଜେକ୍ଟରେ କ'ଣ କରାଯାଉଛି, ଏ ପ୍ରକଳ୍ପରେ ଆମେ ଲୋକଙ୍କ ପାଖକୁ ଯାଉଛୁ, ବିଭିନ୍ନ ସଭା ସମିତି ମାଧ୍ୟମରେ ଆମେ ଲୋକଙ୍କୁ ବୁଝାଉଛୁ ଯେ ସେମାନେ କ'ଣ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି। ଯେଉଁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ସେ ବିଜନେସ୍ ପାଇଁ ତାଙ୍କ ପାଖରେ ହେଇଥାଇପାରେ ବିଜନେସ୍ ଡେଭଲପମେଣ୍ଟ ପ୍ଲାନ୍ ନଥାଏ, ସେମାନଙ୍କ ପାଖରେ ପଇସା ନଥାଏ, କିମ୍ବା କାହା ପାଖରେ କୌଶଳ ବି ନଥାଏ, ବୁଦ୍ଧି ନଥାଏ କ'ଣ କରିବା ପାଇଁ, କିନ୍ତୁ ଆଗ୍ରହ ଥାଏ। ସେହି ଆଗ୍ରହକୁ ପାଥେୟ କରିକି ଆମେ ସେଭଳିଆ ଲୋକଙ୍କୁ କିଛି ମନୋନୀତ କରିକି ତାଙ୍କୁ ଆମେ ସିଏ ଯେଉଁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ସେ ବିଜନେସ୍ର ଭାଇବିଲିଟି ଷ୍ଟଡି କରୁ, ମାନେ ତା'ର ସ୍ଥିତାବସ୍ଥା କ'ଣ ସେଇ ଜାଗାରେ, ସେଇଟାକୁ ଆମେ ଷ୍ଟଡି କଲା ପରେ ସେଠି ଆମେ ତାଙ୍କୁ ଗୋଟେ ବିଜନେସ୍ ପ୍ଲାନ୍ ଡେଭଲପମେଣ୍ଟ କରୁ ତାଙ୍କୁ, ମାନେ ଯେଉଁଟାକି ଏକ୍ସପର୍ଟ ଆଡ଼ଭାଇସ୍ କହିବେ ଆପଣ, ଏକ୍ସପର୍ଟ ଆଡ଼ଭାଇସ୍ କରିକି ସେ ଉଦ୍ୟମ ପ୍ରକଳ୍ପରେ ଆମେ ତାଙ୍କୁ ଦେଉ। ସେ ବିଜନେସ୍ ପ୍ଲାନ୍ ଦେଲା ପରେ ତାଙ୍କୁ ଆମେ 2-3 ଦିନର ଟ୍ରେନିଂ ଦେଉ, ତାଲିମ ଦେଉ। ସେ ତାଲିମ ପରେ ସିଏ ଆମେ ଜାଣିଉ ଯେ ଏ ଲୋକ ତାଲିମ ପାଇଲା, ଆଗ୍ରହ ଅଛି, ବର୍ତ୍ତମାନ ଆସିଲା ଅର୍ଥ ହେଉଛି ବାଧକ। ତ ଅର୍ଥ ପାଇଁ ସେ ଯେହେତୁ ବିଜନେସ୍ କରିବା ପାଇଁ ଆଗ୍ରହ ଥାନ୍ତି, କିଛି ତ ଅର୍ଥ ତାଙ୍କ ପାଖରେ ଥାଏ, ତାକୁ ପୁଞ୍ଜି କରି ସେ ପୁଞ୍ଜି ପ୍ଲସ୍ ଡିଏମ୍ଏଫ୍ର କିଛି ପାଣ୍ଠି ଅଛି, ସେ ପାଣ୍ଠିକି ତାଙ୍କୁ ଦିଆଯାଏ। ତାପରେ ତାଙ୍କୁ ବ୍ୟାଙ୍କ ସାଙ୍ଗରେ ଯୋଗାଯୋଗ କରାଯାଏ, ବ୍ୟାଙ୍କ ଯେଉଁ ବିଜନେସ୍ ଡେଭଲପମେଣ୍ଟ ପ୍ଲାନ୍କୁ ବ୍ୟାଙ୍କ ଚେକ୍ କରିକି ତାଙ୍କୁ ସମ୍ପୂର୍ଣ୍ଣ ବ୍ୟବସାୟ ପାଇଁ ଯାହା ଟଙ୍କା ଦରକାର ସେତିକି ଋଣ ପ୍ରଦାନ କରେ। ତ ଏଇ ଯେଉଁ ମାଧ୍ୟମଟା ଅଛି ସେଇ ମାଧ୍ୟମରେ ଆମେ ପାଖାପାଖି 214 ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ୟୋଗୀ ଏଇଟା ପରିଣତ କରୁ,
1: 214 ଜଣ ଏବେ ଉଦ୍ୟମୀ ହେଇସାରିଲେଣି,
0: ବହୁତ ଖୁସିର କଥା। ଏଇଟା ଜିଲ୍ଲା ଆପଣଙ୍କର ବିଭିନ୍ନ ଜାଗାରେ ଏବେ ଟମ୍ବଲ ଟ୍ରାଏ ଗୋଟେ ହେଇଛି, ଆପଣଙ୍କର ବାଂସପାଲରେ ଗୋଟେ 18 ବର୍ଷର ପିଲା ସେ ତାର ଫ୍ୟାବ୍ରିକେସନ ୟୁନିଟ୍ କରିଛି, ସ୍ୱଦେଶୀ ବେହେରା ବୋଲି ଜଣେ ହରିଚନ୍ଦନପୁରରେ ଚପଲ ଫ୍ୟାକ୍ଟ୍ରି କରିଛନ୍ତି, ଆଉ ଜଣେ ବାବୁ ମୁଢ଼ି ଫ୍ୟାକ୍ଟ୍ରି କରିଛନ୍ତି, ଆଉ ଜଣେ ଟେରାକୋଟାର ବିଜନେସ୍ କରୁଛନ୍ତି। ତ ବିଜନେସ୍ର ଭାଇବିଲିଟି ଯେଉଁ ସ୍ଥିତାବସ୍ଥାକୁ ଦେଖିକି କ'ଣ ସେମାନେ ଗ୍ରୋ କରିବେ ନ କରିବେ ସେଇ ଅନୁସାରେ ଆମେ ତାକୁ ଚେକ୍ କରିକି ଏମିତି କରୁଛୁ, 214 ଜଣ ଅଲରେଡ଼ି ହେଇସାରିଲେଣି।
1: ତ ସାର୍, ବହୁତ ଭଲ କଥା। ତାପରେ ସାର୍, ଆମେ ଆଉ ଗୋଟେ ଆସିବା ଡିଏମ୍ଏଫ୍ ଉଦ୍ୟମୀ, ତ ନିଶ୍ଚିତ ଭାବରେ ଆମ ପିଲାମାନଙ୍କୁ ଏକ ଉଦ୍ୟୋଗୀ କରୁଛି ଡିଏମ୍ଏଫ୍ ଖଣିଶକ୍ତି।
0: ଡିଏମ୍ଏଫ୍ ଖଣିଶକ୍ତି ହେଲା, ଦେଖନ୍ତୁ ଆପଣଙ୍କର ଏଇଟା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏଠି ଆଶା ରହିଛି ଯେ ଇସ୍ପାତ କାରଖାନା ଏଠି ପ୍ରତିଷ୍ଠା କରାଯିବ। ଆମେ ଦେଖିଲୁ ଏଠୁ ବହୁତ ଯୁବକ ଯୁବତୀ ଅଧାରୁ ପାଠ ଛାଡ଼ୁଛନ୍ତି, ଯେକୌଣସି ଇଏରୁ ଅଧାରୁ ପାଠ ଛାଡ଼ୁଛନ୍ତି, ଆଉ ବାହାରକୁ ଯାଇକି କାମ କରୁଛନ୍ତି, ଜିଲ୍ଲା ବାହାରକୁ କୁହନ୍ତୁ, ରାଜ୍ୟ ବାହାରକୁ କୁହନ୍ତୁ, ସେମାନେ ଯାଇ ସେଠି କାମ କରୁଛନ୍ତି। ଦ୍ୱିତୀୟ କଥା ହେଲା, ଏଠି ଯେଉଁ ଖଣି ଖାଦାନ ଅଛି ସେ ଖଣି ଖାଦାନରେ ବାହାର ରାଜ୍ୟର ଲୋକ ଆସିକି କାମ କରୁଛନ୍ତି। ଏଇ ଯେଉଁ ଭାଇସ ବର୍ଷା, ଏଇ ଯେଉଁ ବ୍ୟବସ୍ଥା ରହିଲା, ୟାକୁ କେମିତି ଆମେ ହଟେଇ ପାରିବୁ, ସେଇ ଜିନିଷକୁ ଚିନ୍ତା କରିକି ଆମେ ସ୍କିଲ୍ କାଉନ୍ସିଲ୍ ଅଫ୍ ମାଇନିଂ ସେଣ୍ଟର

0: ଟ୍ରେନିଂ ଦେଇସାରିଲାଣି। ଯେହେତୁ ଏପର୍ଯ୍ୟନ୍ତ ଇସ୍ପାତ କାରଖାନା ହେଇନାହିଁ, ତ ଆମେ ତାକୁ କ'ଣ କରୁଛୁ ନା ବିଭିନ୍ନ ସଂସ୍ଥା, ବାହାରର ସଂସ୍ଥା ସାଙ୍ଗରେ ଏମାନଙ୍କୁ ମାନେ ଅଭିଜ୍ଞତା ହାସଲ କରିବା ପାଇଁ ତାଙ୍କ ସାଙ୍ଗରେ ଆମେ ତାଙ୍କୁ ଚାକିରି ପାଇଁ ବ୍ୟବସ୍ଥା କରାଇ ଦେଉଛୁ। ଏଇଭଳିଆ ଏଠି ପ୍ରଥମ ବର୍ଷରେ ଆମର 720ର ଟାର୍ଗେଟ୍ ଅଛି। ବର୍ତ୍ତମାନ ସୁଦ୍ଧା ଆମେ 510 ପିଲାଙ୍କୁ ଏଇଭଳିଆ ତାଲିମ ଦେଇସାରିଲାଣି, ତା ଭିତରେ 90% ପିଲା ଚାକିରି ପାଇସାରିଛନ୍ତି।
1: ବହୁତ ବଢ଼ିଆ କଥା ଆଜ୍ଞା। ତେବେ ଆମର 720ରୁ 500ରୁ ଉର୍ଦ୍ଧ୍ୱ ପିଲା ତାଲିମ ନେଇସାରିଲେଣି ଏବଂ ଶତକଡ଼ା 90% ଛାତ୍ରଛାତ୍ରୀ ଆମର ଯେଉଁମାନେ ପ୍ରଶିକ୍ଷିତ ହୋଇଛନ୍ତି ସେମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି। ସାର୍, ଆମେ କୃଷି ଓ କୃଷକଙ୍କର ବିକାଶ ପାଇଁ ଆମ ଡିଏମ୍ଏଫ୍ ଅନେକ ପଦକ୍ଷେପ ନେଇଛି। ଆମେ ଶ୍ରୀଅନ୍ନ ଅଭିଯାନରେ ସହାୟତା ଯୋଗାଉଛନ୍ତି। କେନ୍ଦୁଝର ଜିଲ୍ଲାର 11 ବ୍ଲକରେ ଶ୍ରୀଅନ୍ନ ଅଭିଯାନ ଚାଲିଛି ଏବଂ କୃଷି ଉତ୍ପାଦକ ଗୋଷ୍ଠୀ ବା ଏପିସି କାର୍ଯ୍ୟକ୍ରମ ମଧ୍ୟ ଚାଲିଛି ଏବଂ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ଡିଏମ୍ଏଫ୍ ବିଶେଷ ଗୁରୁତ୍ୱ ଦେଉଛି। ସାର୍, ଏହି ଶ୍ରୀଅନ୍ନ ଅଭିଯାନ ଏବଂ କୃଷି ଉତ୍ପାଦକ ଗୋଷ୍ଠୀ ଏବଂ ଜଳସେଚନ, ଏହା ସମ୍ପର୍କରେ ଆମ ଡିଏମ୍ଏଫ୍ର କ'ଣ ଭୂମିକା ରହିଛି?
0: ଦେଖନ୍ତୁ, ପ୍ରଥମେ ହେଲା ଏଠି ବହୁତ ଆଦିବାସୀ ଲୋକ ଆଉ ସମସ୍ତେ ଚାଷ ଉପରେ ପ୍ରାୟ ନିର୍ଭର କରନ୍ତି, ତ ସେମାନେ କ'ଣ କରନ୍ତି ଯେ ବର୍ଷା ପାଇଁ ହିଁ ଅପେକ୍ଷା କରନ୍ତି। ବର୍ଷା ହେଲେ ହିଁ ଚାଷ ହେବ, ନହେଲେ ହୋଇପାରିବନି। ତ ସେ ସମସ୍ୟାକୁ ଇଏ କରିବା ପାଇଁ ଆମେ ସୋଲାର ଇରିଗେସନ୍ ବ୍ୟବସ୍ଥା ଆମେ କରିକି ବିଭିନ୍ନ ଚାଷ ଜମିକି କେମିତି ପାଣି ଯୋଗା ଯାଇପାରିବ ତାହା ପାଇଁ ଆମେ ଇରିଗେସନ୍ ବ୍ୟବସ୍ଥା କରିଥିଲୁ। ସେଥିରେ ସୋଲାର ଇରିଗେସନ୍ ଯେଉଁଟା ଥିଲା ସେଇଟା ବହୁ ଜାଗାରେ ଆମେ କରିପାରିଥିଲୁ, ସମଗ୍ର 11 ଯାକ ବ୍ଲକରେ। ସେଇଟା କଲାପରେ ଦେଖିଲୁ ସେଥିରେ ପାଣି ଯେତେବେଳେ ମିଳିଲା, ଲୋକ ବହୁତ ପରିଶ୍ରମୀ ଲୋକ, ସେମାନେ ଚାଷ କରିଚାଲିଲେ। ଚାଷ କରିଚାଲିଲା ପରେ କିନ୍ତୁ ବଜାର ସଂଯୋଗୀକରଣ ହୋଇପାରିଲାନି। ଚାଷ ତ ହେଲା କିନ୍ତୁ ତାର ଯେଉଁ ଲାଭଟା ପାଇବା କଥା ସେ ଲାଭଟା ଲୋକମାନେ ପାଇପାରିଲେ ନାହିଁ। ତ ତା ପାଇଁ ଏଇ ଯେଉଁ ଶ୍ରୀଅନ୍ନ ଅଭିଯାନ ଆପଣ କହିଲେ, ସେ ଶ୍ରୀଅନ୍ନ ଅଭିଯାନରେ ଆମେ ତାକୁ ବିଭିନ୍ନ ଲୋକଙ୍କୁ ଗୋଷ୍ଠୀ କରାଇକି ରଖିଲୁ। ଯେମିତି ଆପଣଙ୍କର ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ କରୁଛନ୍ତି, ସେ ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ଆମେ ଏଗ୍ରିକଲଚର ପ୍ରଡକ୍ସନ କମ୍ପାନୀ କରିକି ମାନେ କୃଷି ଉତ୍ପାଦକ ଗୋଷ୍ଠୀ ଗଠନ କରିକି ବିଭିନ୍ନ ଚାଷୀଙ୍କୁ ଏକାଠି ମିଶାଇଦେଲୁ, ଯାହାଫଳରେ କି ଗୋଟେ ଗୋଟେ କ୍ଲଷ୍ଟରରେ ଆପଣଙ୍କର 110 ଚାଷୀ ଏକାଠି ହୋଇଛନ୍ତି। ଏରିଆ ବଡ଼ ହେଲା, ଅଞ୍ଚଳ ବହୁତ, ଚାଷ ଜମି ଅଧିକା ହେଲା, ଉତ୍ପାଦନ ବେଶୀ ହେଲା, ତ ସେହି ଅନୁସାରେ ଲୋକମାନେ ବିଭିନ୍ନ ବଡ଼ ବଡ଼ ବ୍ୟବସାୟୀଙ୍କୁ ଜିନିଷ ବିକ୍ରି କରିବାର ସୁଯୋଗ ପାଇଲେ। ଆଉ ସେଇଟାର ସୁବିଧା ହେଲା କ'ଣ, ଚାଷୀଙ୍କୁ ଆଉ ବାହାରକୁ ଯାଇକି ତାଙ୍କର କ୍ରେତା ଖୋଜିବା ପାଇଁ ପଡ଼ିଲାନି, ସେ କ୍ରେତାମାନେ ତାଙ୍କ ପାଖକୁ ଆସିକି ପଇସା ଦେଇକି ଜିନିଷ କିଣିକି ନେଲେ, ସାଙ୍ଗେ ସାଙ୍ଗେ ପଇସା ପାଇଲେ, ଜିନିଷ ଖରାପ ହେଲାନି, କୁଆଡ଼େ ଯିବା ପାଇଁ ପଡ଼ିଲାନି, କେବଳ ନିଜ ପରିଶ୍ରମର ଫଳ ନିଜ ଦୁଆର ମୁହଁରେ ବସିକି ପାଇଲେ। ସେଥିପାଇଁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଗୁଡ଼ାକ ଆମର ସଫଳ ହୋଇଛି, ସେ ଆଜି ପର୍ଯ୍ୟନ୍ତ ଚାଲୁଛି, ଆଉ ବାହାର ଲୋକମାନେ ଆସିକି ସେଠୁ ନେଇକି।
1: ଜଳସେଚନର ବିକାଶ ପାଇଁ ଆମ ଡିଏମ୍ଏଫ୍ର କିଛି ପଦକ୍ଷେପ ଅଛି?
0: ଜଳସେଚନ ପାଇଁ ଆମେ ଯେଉଁ ସୋଲାର ଲିଫ୍ଟ ଇରିଗେସନ୍ କରୁଛୁ, ପ୍ଲସ୍ ତା ସାଙ୍ଗରେ ଏବେ ସେଇଟାକୁ ଏକ୍ସପାଣ୍ଡ କରିବା ପାଇଁ ଆମେ ବହୁତ ଇଏ କରୁଛୁ। ଏବେ ଚାଲିଛି ତା ଉପରେ ଫିଜିବିଲିଟି ଷ୍ଟଡି ଆମେ ଗୋଟେ କରୁଛୁ, ଯାହା ଥିଲା ତାର ସ୍ଥିତି ଏବେ କ'ଣ ଅଛି ଆଉ ଆଗକୁ ଆମେ କେଉଁ କେଉଁ ଜାଗାରେ କରିପାରିବୁ, କାହିଁକିନା ଅଲରେଡ଼ି ଆମେ ଗୋଟେ ଗୋଟେ ବ୍ଲକକୁ ଆମେ ସାଚୁରେସନ୍ ପଏଣ୍ଟରେ ପହଞ୍ଚାଇ ଦେଇଛୁ, ବାକି ଯେଉଁ ଅଞ୍ଚଳ ରହିଯାଇଛି ତା ପାଇଁ ଆମେ ଏବେ ଦେଖୁଛୁ କ'ଣ କରିହେବ, କେଉଁ କେଉଁ ଜାଗାରେ କରିହେବ ନୂଆ ନୂଆ, ସେଥିପାଇଁ ସେହି ସୋଲାର ଇରିଗେସନ୍ ପାଇଁ ହିଁ ଆମେ।
1: ସାର୍, କେନ୍ଦୁଝର ଜିଲ୍ଲାରେ ଆମେ ଜାଣିଛନ୍ତି ଯେ ବହୁତ ଅଞ୍ଚଳ ଦୁର୍ଗମ ଅଞ୍ଚଳ ଅଛି, କିନ୍ତୁ ଆଜ୍ଞା ଦୁର୍ଗମ ଅଞ୍ଚଳରେ ଆମେ କିନ୍ତୁ ଗୋଟିଏ ଜିନିଷ ଦେଖିଛନ୍ତି ଯେ ସେଠି ICT ଲ୍ୟାବ୍ କାମ କରୁଛି। ଡିଏମ୍ଏଫ୍ର ସବୁଠୁ ଗୋଟେ ଭଲ ଜିନିଷ ହେଉଛି, ଆମେ ଗତ କିଛି ମାସ ତଳେ ଗୋଟିଏ ଏପିସୋଡ୍ କରିଥିଲେ ଡିଏମ୍ଏଫ୍ର ଯେ ICT ଲ୍ୟାବ୍ ଉପରେ ଏବଂ ଗୋନାଶିକ୍ଷା ଭଳିଆ ଜାଗାରେ ସେଠି ICT ଲ୍ୟାବ୍ ସକ୍ସେସ୍ ହୋଇଛି। ସାର୍, ଆପଣଙ୍କର ଏ ଯେଉଁ ICT ଲ୍ୟାବ୍ ଡିଏମ୍ଏଫ୍ର ସହାୟତାରେ ହେଉଛି, ସେ ସାର୍ କିପରି ଭାବରେ ସଫଳତାର ସହ ଚାଲୁଛି?
0: ଦେଖନ୍ତୁ, ପିଲାମାନଙ୍କୁ ଆପଣ ମାନେ ଯେ କହନ୍ତି ଆଜିର ଶିଶୁ କାଲିର ନାଗରିକ, ସେହି ହିସାବରେ ଆମେ ପିଲାମାନଙ୍କ ପାଇଁ ଆମେ ଇଏ କରୁଥିଲୁ, କମ୍ପ୍ୟୁଟର ଶିକ୍ଷା କେମିତି ଆମେ ଦେଇପାରିବା ପ୍ରଥମରୁ, ଯାହାଫଳରେ କି ପିଲାଟି ଆଗକୁ ଯେଉଁ ଡିଜିଟାଲ ଯୁଗ ଆସୁଛି ସେ ଡିଜିଟାଲ ଯୁଗକୁ ଖାପ ଖୁଆଇ ଚଳିପାରିବ, ସେଥିପାଇଁ ICT ଲ୍ୟାବ୍ର ପରିକଳ୍ପନା କରାଯାଇଥିଲା। ତାକୁ କେତୋଟି ପ୍ରତି ବ୍ଲକର ଗୋଟେ ଗୋଟେ ବଛା ବଛା ସ୍କୁଲରେ ଆମେ ସେ ICT ଲ୍ୟାବ୍ କରିଥିଲୁ। ସେ ICT ଲ୍ୟାବ୍ରୁ ପାଖାପାଖି 5000ରୁ ଅଧିକା ପିଲା ବର୍ତ୍ତମାନ ସେଥିରେ ଉପକୃତ ହୋଇଛନ୍ତି। ICT ଲ୍ୟାବ୍ରେ ପ୍ରତି ସ୍କୁଲ ପାଇଁ ଯେଉଁ ସେଣ୍ଟରଟି ଆମେ କରୁଛୁ, ସେ ସେଣ୍ଟର ପାଇଁ ଆମେ କମ୍ପ୍ୟୁଟର ଯୋଗାଇ ଦେଉଛୁ, ତା'ର ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛୁ, ପ୍ଲସ୍ ଟିଚର ବି ଯୋଗାଇ ଦେଇଛୁ। ସେଥିରେ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁଛନ୍ତି, ଆଉ ଯେଉଁ ଡିଜିଟାଲ ମିଡ଼ିଆ ଅଛି କିମ୍ବା ଡିଜିଟାଲ ଯୁଗ ଅଛି ତା ଉପରେ ସେମାନଙ୍କର ଧାରଣା ରହୁଛି। ପ୍ରାଥମିକ ସ୍ତରରୁ କ୍ଲାସ୍ 8-10 ଭିତରେ ସେ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁଛନ୍ତି, ଯେଉଁଟାକି ଧୀରେ ଧୀରେ ଆଗକୁ ଧରନ୍ତୁ ଆପଣଙ୍କର ଯେଉଁ ଡିଜିଟାଲ ସେବା ପ୍ରଦାନ କରିବେ ସରକାର, ମୋଦି ସରକାର ଯେଉଁ ମାନ୍ୟବର

0: ପ୍ରଧାନମନ୍ତ୍ରୀଙ୍କ ଯେଉଁ ପରିକଳ୍ପନା ରହିଛି ସମସ୍ତଙ୍କୁ ଡିଜିଟାଲ ସେବାରେ ଯୋଡ଼ି ପାରିବା, ତା ପାଇଁ ଇଏ ଗୋଟେ ମାଧ୍ୟମ। ଆଗକୁ ଯେଉଁ ଲୋକମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁନାହାନ୍ତି, ମୋବାଇଲ ବିଷୟରେ ଜାଣିପାରୁନାହାନ୍ତି, ସେଥିରେ ଏଇ ICT ଲ୍ୟାବରେ ଟ୍ରେଣ୍ଡ ପିଲାମାନେ, ଛାତ୍ରଛାତ୍ରୀମାନେ ସେମାନେ ଅନ୍ୟମାନଙ୍କୁ ଶିଖାଇ ପାରିବେ।
1: ସାର୍ ନିଶ୍ଚିତ ଭାବରେ ଅନେକ ପଦକ୍ଷେପ ନେଇ ଆମ DMF ବର୍ତ୍ତମାନ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚି ପାରିଛି। ସାର୍ ଆଉ କ'ଣ କ'ଣ ପ୍ରୋଜେକ୍ଟ ରହିଯାଇଛି, ଯେମିତି ଆପଣ ଇନଫ୍ରାଷ୍ଟ୍ରକ୍ଚର କଥା କହୁଥିଲେ?
0: ଇନଫ୍ରାଷ୍ଟ୍ରକ୍ଚରରେ ଦେଖନ୍ତୁ, ଆମେ ଇନଫ୍ରାଷ୍ଟ୍ରକ୍ଚରରେ ବିଭିନ୍ନ ଗାଁକୁ, ଆପଣ ଯେଉଁ ଦୁର୍ଗମ ଅଞ୍ଚଳ କଥା କହିଲେ, ଆମର ମୁଖ୍ୟ ଲକ୍ଷ୍ୟ ରହୁଛି ଯେଉଁ ଦୁର୍ଗମ ଅଞ୍ଚଳକୁ କେମିତି ମୁଖ୍ୟ ସ୍ରୋତ ସାଙ୍ଗରେ ଯୋଡ଼ିବା। ସେଥିପାଇଁ ଆମେ ଅନ୍କନେକ୍ଟେଡ୍ ହାବିଟାଟ ଯେଉଁ ଅଛି ତାକୁ ଆମେ ରାସ୍ତା ନିର୍ମାଣ କରୁଛୁ। ଏବେ ରିସେଣ୍ଟଲି ଆପଣଙ୍କର ଯୋଡ଼ା ଫ୍ଲାଇଓଭର, ଆପଣ ଜାଣିଥିବେ ରାଜ୍ୟର ଲଙ୍ଗେଷ୍ଟ ଫ୍ଲାଇଓଭର ହେଲା, ଯୋଡ଼ା ଫ୍ଲାଇଓଭର କରାଗଲା। ଇନଫ୍ରାଷ୍ଟ୍ରକ୍ଚରରେ ଆପଣଙ୍କର ଯେଉଁ DDMCH ବିଲ୍ଡିଂ ହେଇଛି, 900 କୋଟି ଟଙ୍କା ବ୍ୟୟରେ ସେଇଟା DMF ଫଣ୍ଡରୁ ହିଁ ସେ ବିଲ୍ଡିଂ ପୁରା କମ୍ପ୍ଲିଟଲି କରାଯାଇଛି। ବାକି ଆପଣ
1: ରିସେଣ୍ଟଲି ଆମେ EV ସେଣ୍ଟର ଯେଉଁଟା କଲେ, ଆମ ବସ୍ର ଯେଉଁ ରିଚାର୍ଜ ସେଣ୍ଟର
0: ହେଇଛି, ମୁଖ୍ୟମନ୍ତ୍ରୀ ଯାହାକୁ ଉଦ୍ଘାଟନ ଏବେ କଲେ। ତ ଇନଫ୍ରାଷ୍ଟ୍ରକ୍ଚର ଯେଉଁଠି ଆମକୁ ସୁବିଧା ମିଳୁନି କିଛି, ଲୋକଙ୍କ ସୁବିଧା ପାଇଁ ବଡ଼ ବଡ଼ ବିଲ୍ଡିଂ କରିବା, ରାସ୍ତାଘାଟ କରିବା, ଏଗୁଡ଼ା ସବୁ ଇନଫ୍ରାଷ୍ଟ୍ରକ୍ଚର ଅଣ୍ଡରରେ ଆମେ କରିପାରୁଛୁ। ତା ସାଙ୍ଗରେ ଆମର ଗୋଟେ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ରହୁଛି, ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ଅଣ୍ଡରରେ ମା ଗୃହ ଚାଲୁଛି, କ୍ରେଜ୍ ଚାଲୁଛି। ଯେଉଁ ମହିଳାମାନେ, ମାଆମାନେ ଯେଉଁମାନେ କାମ କରିବା ପାଇଁ ଆଗ୍ରହୀ, କାମ କରିବା ପାଇଁ ଯିବା ନିହାତି ଦରକାର, କିନ୍ତୁ ଛୋଟ ଛୁଆ ଅଛି ଘରେ ଛାଡ଼ିପାରିକି ଯାଇପାରିବେନି, ତ ସେ ଛୁଆମାନଙ୍କୁ ରଖିବା ପାଇଁ ଆମେ 540 କ୍ରେଜ୍ ଶିଶୁ ବାଟିକା, ତାର ଆମେ ତାର ନାଁ ଦେଇଛୁ ଆମ କଳିକା ବୋଲି, ସେ ଆମ କଳିକା କେନ୍ଦ୍ର ଚାଲୁଛି 540। ତ ସେଥିରେ ପିଲାମାନେ ସକାଳୁ ଆସିକି ରହିବେ, ସେମାନଙ୍କୁ ସେଠି ପୋଷାକ ଦିଆଯାଉଛି, ସେମାନଙ୍କୁ ସୁଷମ ଖାଦ୍ୟ ଦିଆଯାଉଛି, ପୁଷ୍ଟିକର ଖାଦ୍ୟ ଦିଆଯାଉଛି। 10ଟାରୁ 4ଟା ସେଠି ଜଣେ 2 ଜଣ ଧାଇ ଆମର ଅଛନ୍ତି, ସେ ଧାଇମାନେ ସେ ଛୁଆମାନଙ୍କୁ ରଖିବେ। 0-6 ମାସରୁ 3 ବର୍ଷର ଛୁଆମାନେ ସେଠି ରହିପାରିବେ।
1: ଇଏ ଏକ ଭଲ ପଦକ୍ଷେପ। ତେବେ ସାର୍ ଆହୁରି ଅନେକ ପଦକ୍ଷେପ ନିଆଯାଉଛି, ଯେମିତି ଆମେ କହୁଛନ୍ତି ଯେ ଭିନ୍ନକ୍ଷମ ସଶକ୍ତିକରଣ, ତାଙ୍କୁ ହ୍ୱିଲ୍ ଚେୟାର ମଧ୍ୟ ଦିଆଯାଉଛି, ତାଙ୍କ ପାଇଁ ବ୍ୟବସ୍ଥା
0: ଅଙ୍ଗ ପ୍ରତ୍ୟଙ୍ଗ ଯୋଡ଼ାଯାଉଛି,
1: କୃତ୍ରିମ ଅଙ୍ଗର
0: ବ୍ୟବସ୍ଥା କରାଯାଉଛି।
1: ଏମିତି ଅନେକ ପଦକ୍ଷେପ ନେଇ DMF ଲୋକଙ୍କ ପାଖରେ ପହଞ୍ଚୁଛି। ତେବେ ଶ୍ରୋତାବନ୍ଧୁ, DMF ର ଅନେକ କାର୍ଯ୍ୟକ୍ରମ କେବଳ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ, ଆପଣମାନେ ଏହି ସହାୟତାର ଲାଭ ନିଅନ୍ତୁ। ଏହି ସହାୟତାର ଲାଭ ନେବା ଲାଗି ନିକଟସ୍ଥ ଅଞ୍ଚଳ ବା ନିକଟସ୍ଥ ଆପଣଙ୍କର ଯିଏ ବ୍ଲକ ଅଫିସ୍ ଅଛନ୍ତି ବା ହସ୍ପିଟାଲ ଅଛି ବା ଆଉ ଯେକୌଣସି ଜାଗାକୁ ଅଛନ୍ତି, ଆପଣ ତାର ଲାଭ ନିଅନ୍ତୁ। ସାର୍ ଆପଣ ଏହି ମର୍ମରେ ଆମର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ ନିବେଦନ ରଖିବେ ଯେ ଆଜିର କାର୍ଯ୍ୟକ୍ରମରେ ଯେ ଏହି ଯୋଜନା ସବୁ ଆପଣଙ୍କ ପାଇଁ ଏହାର ସୁଫଳ ଆପଣମାନେ ନିଅନ୍ତୁ?
0: ନିଶ୍ଚିତ, ଆମେ ସେଇଥିପାଇଁ ଆପଣଙ୍କୁ ଅଲ୍ ଇଣ୍ଡିଆ ରେଡ଼ିଓକୁ ମାଧ୍ୟମ କରିଛୁ ଯେ ଲୋକଙ୍କ ପାଖରେ, ଲୋକଙ୍କର ଯେଉଁ ପଇସା, ଯେଉଁ ଖଣିରୁ ଆମେ ଯେଉଁ ରୟାଲିଟି ପାଉଛୁ, ସେ ପଇସାର ଲାଭ ଲୋକମାନେ କେମିତି ନେଇପାରିବେ, ତାଙ୍କ ପାଇଁ ବିଭିନ୍ନ ଯୋଜନା ଆମେ ପ୍ରସ୍ତୁତ କରୁଛୁ। ଛୋଟ ଛୁଆ, ଆପଣଙ୍କୁ କହିଲି 6 ମାସର ଛୁଆଠୁ ଆରମ୍ଭ କରିକି ବୃଦ୍ଧଙ୍କ ଯାଏଁ ବୃଦ୍ଧାଶ୍ରମ ବି ଆମେ କରିଛୁ। ତ ଏଇ ବୟସ ଆଉ ବିଭିନ୍ନ କ୍ଷେତ୍ର, ବିଭିନ୍ନ ବର୍ଗ ସମସ୍ତଙ୍କ ପାଇଁ DMF ପ୍ରକଳ୍ପ ଚାଲୁଛି। ଲୋକମାନେ ଜାଣିବା ଦରକାର, ସେ ବିଷୟରେ ସଚେତନ ହେବା ଦରକାର, ଆଉ ସଚେତନ ହେବେ ଆଉ ଲୋକଙ୍କୁ, ଅନ୍ୟମାନଙ୍କୁ ବି ସଚେତନ କରିବେ, ଏଥିପାଇଁ ଆମେ ଆମ କେନ୍ଦୁଝର ଆମ DMF କାର୍ଯ୍ୟକ୍ରମ ଚଲେଇଛୁ।
1: ଆପଣଙ୍କୁ ଆମ କେନ୍ଦୁଝର ଆମ DMF କାର୍ଯ୍ୟକ୍ରମ, ଯାହାକି ଆପଣଙ୍କ କାର୍ଯ୍ୟକ୍ରମ, ସେଥିରୁ ଆପଣଙ୍କୁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ବିପ୍ରଚରଣ ଟୁଡ଼ୁ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସାନ୍ତାଳୀ ଗୀତ ଶୁଣୁଥିଲି। ବନସୁରଭି କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଆପଣଙ୍କୁ ଏଠି କହି ରଖୁଛୁ, ମାଞ୍ଚେଷ୍ଟରର ପୁରୁଣା ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଭାରତ ବନାମ ଦକ୍ଷିଣ ଆଫ୍ରିକା ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 55ତମ ଭାଗ। ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରଫି ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ଆୟୁ ପାଇଁ ଯୋଗ ବିଷୟବସ୍ତୁ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିନରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ଯୋଗ ନିକଟରେ ଜନସାଧାରଣ, ସମାଜ ଓ ଦେଶକୁ ଏକତ୍ର କରିବାର ଅଭୂତ ଶକ୍ତି ରହିଛି। ଯୋଗ ଜନକଲ୍ୟାଣ ସହିତ ବିଶ୍ୱଶାନ୍ତି ପାଇଁ ଏକ ମାର୍ଗ ବୋଲି ଶ୍ରୀ ମୋଦି କହିଥିଲେ।
1: अंतर्राष्ट्रीय योग दिवस के कारण ये दिन विश्व के सबसे बड़े सामूहिक उत्सव का दिन भी बन गया है। विश्व के अलग अलग हिस्सों से योग की एक से एक अद्भुत तस्वीरें आ रही है। हिमालय से लेकर हिंद महासागर तक, बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से, चैतन्य से भरा हुआ नजर आ रहा है।
0: ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାରଙ୍କ ଦ୍ୱାରା 100 ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଥିଲେ। ସୂଚନା ଅନୁସାରେ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ, ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଓ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3 ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଜଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଧରଣୀଧର କ୍ରୀଡ଼ା ପରିସରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଯୁବ ସଂଗଠକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧି ଯୋଗାଭ୍ୟାସ କରିଥିଲେ। ଯାଜପୁର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଦିବସରେ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହଯୋଗ କରୁଥିବାରୁ ନିୟମିତ ଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
2: ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଯୋଗ ଦିବସ ସାରା ବିଶ୍ୱରେ ପାଳନ ହେଉଛି। ସେପ୍ଟେମ୍ବର ମାସରେ ସେ ଜାତିସଂଘର ଯୋଉ ବୈଠକ ହେଇଥିଲା ସେଥିରେ ପ୍ରସ୍ତାବ ଦେଇଥିଲେ ଯେ ଯୋଗକୁ ସାରା ବିଶ୍ୱରେ ପାଳନ କରାଯାଏ। ଜାତିସଂଘରେ 177 ଦେଶ ତାକୁ ଅକୁଣ୍ଠ ସମର୍ଥନ କରିଥିଲେ। ଯୋଗ ହେଉଛି ରୋଗର ଉପଶମ, ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା।

ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ କଟକ ମର୍କତନଗର ସେକ୍ଟର 6 ଜୟପ୍ରକାଶ ନାରାୟଣ ପାର୍କଠାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ ସ୍ୱେଚ୍ଛାସେବୀ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧିମାନେ ଯୋଗାଭ୍ୟାସ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବର୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷେତ୍ରସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନକଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ତାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତକେ ନାରୀ ଶକ୍ତିକେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତିକେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗେ। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ରମେ ଜନଜାତି ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୋଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛିଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ। यानी हमें क्या करना चाहिए, क्या नहीं करना चाहिए, इसका बोध।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାମିଲନାଡୁର ପେରିଆପାଲାୟମ୍ ସ୍ଥିତ ଏକ

ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନ୍ଡିଆର୍ଏଫ୍, ରସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ 3-ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର୍, CCTV କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା 11th ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ 3ଟି ପ୍ରମୁଖ ପ୍ରସଙ୍ଗ ଶକ୍ତି ସୁରକ୍ଷା ଓ ଦୀର୍ଘସ୍ଥାୟୀ, ଶକ୍ତି ଉପଲବ୍ଧତା ଓ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଆଲୋଚନା ହେବ। ସମସ୍ତ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରି ଶକ୍ତି ସୁରକ୍ଷା, ଏହାର ଦୀର୍ଘସ୍ଥାୟୀ ଏବଂ ନବସୃଜନ କ୍ଷେତ୍ରରେ ଆପୋଷ ସହଯୋଗ ଦୃଢ଼ୀଭୂତ କରିବା ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ବୈଠକର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନ। ଏହି ବୈଠକ ଭାରତକୁ ସମାବେଶୀ ବୈଶ୍ୱିକ ଶକ୍ତି ଭବିଷ୍ୟତର ସ୍ୱରୂପ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଆମେରିକା ଓ ଇରାନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବୁଝାମଣାକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଶେଷ କରିବା ଉଦ୍ଦେଶ୍ୟରେ ଆଜି ସ୍ୱିଜରଲ୍ୟାଣ୍ଡର ବର୍ଗନଷ୍ଟକ୍ଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି। କାତାର ଏବଂ ପାକିସ୍ତାନର ଅଧ୍ୟକ୍ଷତାରେ ଏହି ଆଲୋଚନା ହେଉଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବାବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲର ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ବନ୍ଦ କରାଯିବା ସମ୍ପର୍କରେ ଇରାନ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 67 ରନ୍ ସଂଗ୍ରହ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ରରାଜ ନିଗମ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମାଧୁଲାନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69ଟି ବଲ୍ରୁ 62 ରନ୍ କରିଥିବାବେଳେ ସଦିରା ସମାରୀ ବିକ୍ରମ 44ଟି ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ FIH ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି FIH ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲଜିୟମ୍ ଓ ଇରାନ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ।
ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ

0: ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ 10 ବର୍ଷ ପୂରଣ ହୋଇଛି। ସମଗ୍ର ଦେଶରେ ମାତୃମୃତ୍ୟୁ ହାର ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଗତବର୍ଷଠାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। 2024-25 ବର୍ଷରେ ଜିଲ୍ଲାରେ 9,000 ଗର୍ଭବତୀ ମହିଳା ଏହି ଯୋଜନାର ସେବା ପାଇଥିଲେ। ଚଳିତ ବର୍ଷ 22,000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
2: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ VHND ସେସନ୍ ହେଉଛି। ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍ପଜ୍ ସେଲ୍ଫ ଦରକାର ଫିମେଲ୍ ମେଲ୍ ମାନେ ଅଛନ୍ତି, ସେମାନେ ଗର୍ଭବତୀ ମା'ମାନଙ୍କର ରେଜିଷ୍ଟ୍ରେସନ୍ ଆରମ୍ଭ ପାଖରୁ ତାଙ୍କର ସବୁ ଚିକିତ୍ସା ପତ୍ର କରୁଛନ୍ତି, ବ୍ଲଡ୍ ପ୍ରେସର୍ ଟେଷ୍ଟ କରୁଛନ୍ତି, ଦେଖୁଛନ୍ତି ସେ ତାଙ୍କର କ'ଣ ସବୁ ଅସୁବିଧା ରହିଛି, ଯଦି କେଉଁଠି କିଛି ଅସୁବିଧା ରହୁଛି ତାଙ୍କମାନେ ଚିକିତ୍ସା କରୁଛନ୍ତି। ଆମର PMSMA ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନ ଆମର ଚାଲିଛି। ପ୍ରତ୍ୟେକ ମାସ 9 ତାରିଖ ଦିନ କେବଳ CSC ଲେଭେଲରେ ଏବଂ STH ଲେଭେଲରେ ଚାଲିଥିଲା ଏବଂ PHC ଲେଭେଲ ହେଲେ ଗର୍ଭବତୀ ମା'ମାନଙ୍କୁ PMSMAକୁ ଯିବା ପାଇଁ ତାଙ୍କୁ ସୁବିଧା ହେଲା।
0: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ବୟପୁର ଗ୍ରାମରେ ଚାଉଳ କଳରୁ ନିର୍ଗତ ଗରମ ପାଉଁଶରେ ପଡ଼ି ଜଣେ 12 ବର୍ଷ ବାଳକର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ମୃତ ବାଳକର ପରିବାରକୁ କ୍ଷତିପୂରଣ ପ୍ରଦାନ କରିନଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଚଳିତ ମାସ 24 ତାରିଖ ସୁଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କ୍ଷତିପୂରଣ ନ ଦେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 3 ପ୍ରତିଭା ସୋହେଲା ବ୍ଲକ କୁଚିପାଲିର ସୁମନ କଲ୍ୟାଣ ଦାସ, ଭଟଲି ବ୍ଲକ ଭିଞ୍ଜେତୋରାର ନିବାସ କୁମୁରା ଏବଂ ବରଗଡ଼ର ଜିତାମିତ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବରଗଡ଼ର ଗାନ୍ଧି ସ୍ମୃତି ପାଠାଗାରଠାରେ ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବେଙ୍ଗାଲୁରୁର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେସିକ୍ ନିଡ୍ସ ଇଣ୍ଡିଆ ଏବଂ ପଲ୍ଲି ଆଲୋକ ପାଠାଗାର ପକ୍ଷରୁ ପାଇକମାଳ ବ୍ଲକର 10 ପଞ୍ଚାୟତରେ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଭିନ୍ନ ବୟସର ପ୍ରାୟ 500 ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରିବାର ଲୋକ ଏବଂ ସରକାରଙ୍କ ସହାୟତାରେ ସେମାନଙ୍କ ସେବାଯତ୍ନ, ଚିକିତ୍ସା ଏବଂ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲ୍ଲାର ବରପାଲି, ଘେନ୍ସ, ପଦ୍ମପୁର, ତାଲଶ୍ରୀଗଡ଼ା ଆଦି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଲୌକିକ ରୀତିରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଥିଲା। ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ କର୍ମଶାଳା ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ

0: ହ୍ୟାଲୋ କସ୍ମଣି,
1: ହ୍ୟାଲୋ ଦାଦା, ନମସ୍କାର।
0: ନମସ୍କାର ଆଜ୍ଞା।
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ହଁ, ଦୀକ୍ଷା ଗୋପାଳ ଭଉଣୀ କେମିତି ଅଛନ୍ତି ଭଉଣୀ?
1: ଜ୍ୱର ହେଲା କି କେମିତି ତ ମୁଁ ଜାଣିପାରିଲିନି, ମୋ ପାଟି ଯାକ ସବୁ ଘା ହେଇଯାଇଥିଲା। ମୁଁ ତ ସୁସ୍ଥ ହେଇଗଲି, ଭଗବାନ ମୋତେ ସୁସ୍ଥ କରିଦେଲେ, ତେଣୁ ମୁଁ ଗୋଟେ ଭଜନ ହିଁ ଶୁଣିବି।
0: କେଉଁ ଭଜନ ଶୁଣିବାକୁ ଚାହୁଁଛନ୍ତି?
1: ପ୍ରଭୁ ଜଗନ୍ନାଥଙ୍କର ଗୋଟେ ଭଜନ ଶୁଣେଇଦେବେ ଦାଦା, ଯେକୌଣସି ହେଲେ ବି ଗୋଟେ ଭଜନ ଶୁଣେଇଦେବେ।
0: ଠିକ ଅଛି, ପ୍ରଭୁ ଜଗନ୍ନାଥଙ୍କର ଏଇ ଭଜନ ଆପଣଙ୍କୁ ଆମେ ଶୁଣାଉଛୁ।
2: ଜଗନ୍ନାଥ ତୁମେ ଯଦି

0: ହ୍ୟାଲୋ ଆକାଶବାଣୀ।
1: ହ୍ୟାଲୋ ସାର୍, ମୁଁ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି କହୁଥିଲି।
0: ଆଜ୍ଞା ଆଜ୍ଞା ଅଶୋକ ଭାଇ, ବହୁତ ଦିନ ପରେ ଆପଣଙ୍କର ଟେଲିଫୋନ ଆମ ଏଇ କାର୍ଯ୍ୟକ୍ରମକୁ ଲାଗିପାରିଛି।
1: ହଁ ଆଜ୍ଞା, ବହୁତ ଦିନ ହେଇଗଲାଣି, ମୁଁ ଲଗଉଛି ଚେଷ୍ଟା କରେ କିନ୍ତୁ ହୁଏ ନାହିଁ।
0: କେମିତି ଅଛନ୍ତି ଆଜ୍ଞା?
1: ଆଜ୍ଞା ଭଲ ତ ଅଛି।
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ସୁମନ କଲ୍ୟାଣପୁର ଚାଲି ଯାଇଛନ୍ତି, ତାଙ୍କର ଗୋଟିଏ ଭଲ ଗୀତ ଟିକେ ଦେବେ ଆଜ୍ଞା। ତାଙ୍କର ଗୀତ ଗୁଡିକ ଭାରି ମନଲୋଭା, ତେଣୁ ତାଙ୍କର ଯେକୌଣସି ଗୋଟେ ଗୀତ ଦେବେ, ଆଉ ସବୁ ଭାଇ ଭଉଣୀ ମାନଙ୍କୁ ଡେଡିକେଟ୍ କରିବା ସହିତ ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ୍ କରୁଛି।
0: ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ। ଯେଉଁମାନଙ୍କୁ ଡେଡିକେଟ୍ କରିଛନ୍ତି ଆମେ ସେମାନଙ୍କୁ ଡେଡିକେଟ୍ କରିଦଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଆରପାରିକୁ ଚାଲି ଯାଇଥିବା ବରିଷ୍ଠ କଣ୍ଠଶିଳ୍ପୀ, ବିଶିଷ୍ଟ କଣ୍ଠଶିଳ୍ପୀ ଭାରତୀୟ ସଙ୍ଗୀତ ଜଗତର ସୁମନ କଲ୍ୟାଣପୁରଙ୍କର ଏଇ ମନଛୁଆଁ ଗୀତ।